ଆକାଶବାଣୀ ରାଉରକେଲା, ଆଜି ମଙ୍ଗଳବାର, ବୈଶାଖ 22 ଦିନ, 1948 ଶତାବ୍ଦ, 2026 ମସିହା ମଇ 12 ତାରିଖ। ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ 5:59 ହେବାକୁ ଯାଉଛି। ସମସ୍ତ ଶ୍ରୋତାବନ୍ଧୁମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାର କରାଯାଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.6 ମେଗାହର୍ଜ ଯୋଗେ। ମାଙ୍ଗଳିକ

ଶ୍ରୋତାବନ୍ଧୁ ଶୁଣିଲେ ସୁନୀତି ବେହେରାଙ୍କ କଣ୍ଠରେ ଶ୍ରୀବତ୍ସ ସାହୁଙ୍କ ରଚନାରୁ ଏହି ଭକ୍ତିଭର ଭଜନଟିକୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବେଣ୍ଡରେ 102.6 ମେଗାହର୍ଜ ଯୋଗେ ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଶୁଣୁଛନ୍ତି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନାରେ କେତୋଟି ଭକ୍ତିଭରା ଭଜନ। ପରବର୍ତ୍ତୀ ଭଜନଟିକୁ ଶୁଣିବା ପଦ୍ମଜା ପଟ୍ଟନାୟକଙ୍କ କଣ୍ଠରେ ବୃନ୍ଦାବନ ଜେନାଙ୍କ ରଚନାରୁ।

ଶ୍ରୋତାବନ୍ଧୁ ଶୁଣିଲେ ପ୍ରଦୀପ କୁମାର ପଣ୍ଡାଙ୍କ କଣ୍ଠରେ ଭକ୍ତିଭରା ଭଜନଟିକୁ ସାଲ ବେଗଙ୍କ ରଚନାରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.6 ମେଗାହର୍ଜ ଯୋଗେ ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଶ୍ରୋତାବନ୍ଧୁ, ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ 7008248758। ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ 7008248758। ଶ୍ରୋତାବନ୍ଧୁ ଶୁଣୁଛନ୍ତି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନାରେ କେତୋଟି ଭକ୍ତିଭରା ଭଜନ। ପରବର୍ତ୍ତୀ ଭଜନଟିକୁ ଶୁଣିବା ପ୍ରଫୁଲ୍ଲ କୁମାର ମହାନ୍ତିଙ୍କ କଣ୍ଠରେ ଡକ୍ଟର କୃତିବାସ ନାୟକଙ୍କ ରଚନାରୁ।

0: ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ, ଏହି ଗୀତଟି ସହିତ ଶେଷ ହେଲା ଆଜିର ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.6 ମେଗାହର୍ଜ ଯୋଗେ ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଆକାଶବାଣୀ ସଦାସର୍ବଦା ଆପଣଙ୍କ ମନୋରଞ୍ଜନ ପାଇଁ। ଶ୍ରୋତାବନ୍ଧୁ, ବର୍ତ୍ତମାନ ଶୁଣିବା ଶ୍ରୀ ରାମଚରିତ ମାନସର 155ତମ ଅଧ୍ୟାୟ।
1: One five five.

ଶ୍ରୋତାବନ୍ଧୁ ଶୁଣିଲେ ଶ୍ରୀରାମଚରିତ ମାନସର 155ତମ ଅଧ୍ୟାୟ। ଆକାଶବାଣୀ ରାଉରକେଲା ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ଏବଂ ପରେ 6:55ରେ ଶୁଣିପାରିବେ ସଂସ୍କୃତରେ ସମ୍ବାଦ ଆକାଶବାଣୀ ଦିଲ୍ଲୀରୁ।

PMGSAY ର ସଫଳ କାର୍ଯ୍ୟାନ୍ୱୟନ ଲାଗି ଓଡ଼ିଶାକେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ତରଫରୁ ଜାତୀୟ ସ୍ତରରେ ସମ୍ମାନିତ କରାଯାଇଛି। ଗଲା 10 ତାରିଖ ମଧ୍ୟପ୍ରଦେଶର ସିହୋରଠାରେ PMGSAY ର 25 ବର୍ଷ ପୂର୍ତ୍ତି ଅବସରରେ ଏହି ସମ୍ମାନ ଦିଆଯାଇଛି। ସର୍ବାଧିକ ଲୋକ ରହୁଥିବା କ୍ଷେତ୍ର ସଂଯୋଗ ବର୍ଗଟି ଓଡ଼ିଶା 16,990 ଜନବସତିକେ ସଡ଼କ ସଂଯୋଗ ଦେଇକରି ଦେଶେ 3 ନମ୍ବର ଠାନ ପାଇଛି। ପାହାଡ଼ିଆ ଇଲାକାର ବର୍ଗତି 2,132 ଜନବସତିକେ ସଂଯୋଗ କରିକିରି ଭିଲ୍ ଓଡ଼ିଶାକେ 3 ନମ୍ବର ପୁରସ୍କାର ମିଳିଛି। ଏ ଅବସରରେ ଓଡ଼ିଶାର ବନ୍ଧାରା ମଡେଲ ଭିଲ୍ ପ୍ରଦର୍ଶିତ ହୋଇଛି। ମୁଖ୍ୟ ଶାସନ ସଚିବ ଅନୁଗର୍ଗଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଲୋକସେବା ଭବନ ଗଲାଖେଲ ଭିତ୍ତିଭୂମି ବିକାଶ ବାବଦ ଗୋଟିଏ ଉଚ୍ଚସ୍ତରୀୟ କମିଟି ବୈଠକ ହୋଇଯାଇଛି। ଏ ବୈଠକରେ ସରକାରୀ ଆଉ ବେସରକାରୀ ଭାଗିଦାରୀ ବହୁଟେ ଜରୁରୀ PPP ପ୍ରକଳ୍ପ କାର୍ଯ୍ୟକାରିତା ବାବଦେ ଆଲୋଚନା କରାଯାଇଥିଲା। ସ୍ୱାସ୍ଥ୍ୟ, ସ୍ୱେରେଜ, ସହରୀ ବିକାଶ, ଜଳଯୋଗାଣ, ପ୍ରାଣୀ ଟିକା ଉତ୍ପାଦନ ବାଗି କ୍ଷେତ୍ରର ମୋଟ 1,130 କୋଟି ଟଙ୍କା ଖର୍ଚ୍ଚାଥି ନୂଆ 5ଟା PPP ପ୍ରକଳ୍ପକେ ବୈଠକଟି ନୀତିଗତ ମଞ୍ଜୁରୀ ମିଳିଛି। ରାଇଜେ ଗଲାକାଲିଠାନୁ ଡାଲୁଆ ଧାନଘିନା ପ୍ରକ୍ରିୟା ମୂଲ ହୋଇଛି। ବରଗଡ଼ ଜିଲ୍ଲାନ ଧାନଘିନା ମୂଲ ହୋଇଥିବାର ବେଳେ ସରକାରୀ ସ୍ତରଥି ଧାନ ବିକିବାର ଲାଗି ପାଖାପାଖି 1,05,000 ଜନ ଚାଷୀ ପଞ୍ଜୀକରଣ କରିଛନ୍। ସେମାନଙ୍କର ଭିତରୁ ଏପତକ 96,377 ଜନ ଚାଷୀଙ୍କୁ ଟୋକନ ଦିଆଯାଇଛି। ଏ ମାସ 15 ତାରିଖ ସମ୍ବଲପୁର, ବାଲେଶ୍ୱର, କଟକ ଆଉ ପୁରୀ ଜିଲ୍ଲାନ ଡାଲୁଆ ଧାନଘିନା ମୂଲ କରାଯିବା। ସମ୍ବଲପୁର ଜିଲ୍ଲାନ 19,113 ଜନ ଚାଷୀ ପଞ୍ଜୀକରଣ କରିଥିବା ବେଳେ 18,000ରୁ ଅଧିକା ଲୋକଙ୍କୁ ଟୋକନ ମିଳିସାରିଛି। କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ନୂଆପଡ଼ା ଜିଲ୍ଲାର ଖରିଆର ରୋଡ୍ ତକ୍ ପାଖାପାଖି 70 କିଲୋମିଟର ଲମ୍ବା ରାସ୍ତାକେ ଚାରିଥାକିଆ କରାଯିବା ବୋଲି ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍। ଏ ରାସ୍ତା ଭିତରେ 5ଟା ମୁଖିଆ ପୁଲିଆ ଆର୍ 15ଟା ଛୋଟ ପୁଲିଆ ତିଆରି କରାଯିବା। ଏଥିଲାଗି 640 କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ବେଳେ ପୁଲିଆ ତିଆରି କରିବାର ଲାଗି 91 କୋଟି ଟଙ୍କା ଖର୍ଚ୍ଚ କରାଯିବା ବୋଲି ମନ୍ତ୍ରୀ କହିଛନ୍। ଇତାର ସହିତ ତେଲ ନଦୀ ଉପରେ ଥିବା ପୁରୁଣା ପୁଲିଆର ବିଲ୍ ମରାମତି କରାଯିବା। କଳାହାଣ୍ଡି ଆଉ ନୂଆପଡ଼ା ଜିଲ୍ଲା ଭିତରେ ଯୋଗାଯୋଗକେ ତୁର୍ତ୍ତି ଆଉ ସୁଗମ କରିବାର ଲକ୍ଷ୍ୟଟି ଏ ରାସ୍ତା ତିଆରି କରାଯିବା। ଇତାର ଜରିଆ ସ୍ଥାନୀୟ ଇଲାକା ଲୋକମାନଙ୍କର ଯାହା ସୁବିଧା ହେବାର ସହିତ ଖାସ କରି ଛୋଟ ଚାଷୀ ଆଉ ବ୍ୟବସାୟୀମାନେ ଲାଭ ପାଇବେ। ଶ୍ରୀକ୍ଷେତ୍ର ପୁରୀନ ମହାପ୍ରଭୁମାନଙ୍କର ବଡ଼ ମହାସ୍ନାନ ନୀତି କରାଯାଇଥିବାରୁ ରତ୍ନଭଣ୍ଡାର ଗଣତି କାମ ଘଣ୍ଟେ ଡେରିଥି ବେଲବୁଡ଼ର 6 ବାଜିକରି 24 ମିନିଟ୍ ମୂଲ ହୋଇକରି ରାତି 9 ବାଜିକରି 25 ମିନିଟ୍ ତକ୍ ଚାଲିଥିଲା। ଜେମୋଲୋଜିଷ୍ଟମାନଙ୍କର ସାହାଯ୍ୟ ରତ୍ନ ଅଳଙ୍କାର ଚିହ୍ନଟ କାମ କରାଯାଇଥିବା ବେଳେ 1978 ତାଲିକା ସହିତ ସବୁ ଅଳଙ୍କାରମାନଙ୍କୁ ମେଲ୍ କରାଯାଇଛି। ଆଜି ମଧ୍ୟାହ୍ନ ଧୂପ ଉତ୍ରୁ ଫେରଘାଏ ଗନ୍ତି ମୂଲ ହେବା। ଏ ମାସେ 12, 19, 21, 23, 26, 28, 29, 30 ଦିନ ଗଣତି ଚାଲ୍ବା। ରତ୍ନଭଣ୍ଡାର କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ କହିଛନ୍, କେନ୍ସି ବିଲ୍ ଅଳଙ୍କାର ନାହିଁ ଅଛି ଆଉ ଏହାଦେ ତ ଗଣତିଥି ସବୁ ମେଲ୍ ଖାଉଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ CHSE ପରିଚାଳିତ ଯୁକ୍ତ 2 ପରୀକ୍ଷା ଫଲ ଆଇବା ହପ୍ତା ବାହାରିବା। ଦିନ ଧାରିଜ ନାହିଁ ହୋଇଥିଲେ ଭିଲ୍ 19-21 ତାରିଖ ଭିତରେ ପରୀକ୍ଷା ଫଲ ବାହାରିବା ବୋଲି CHSE ତରଫରୁ କୁହାଯାଇଛି। ଏଥର ଗୋଟେ ଦିନେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ପରୀକ୍ଷା ଫଲ ବାହାରିବା। ପରୀକ୍ଷାର୍ଥୀମାନେ www.orissaresults.nic.in ଜରିଆ ସେମାନଙ୍କର ପରୀକ୍ଷା ଫଲ ଜାଣିପାରିବେ ବୋଲି ବୋର୍ଡ ତରଫରୁ ସୂଚନା ଦିଆଯାଇଛି। ଏଥର ଯୁକ୍ତ 2 ପରୀକ୍ଷାର୍ଥୀ 1357 ପରୀକ୍ଷା କେନ୍ଦ୍ରର ପାଖାପାଖି 4 ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ରୋଗୀ ସେବା ଦିଗେ ସେବିକାମାନଙ୍କର ଉତ୍ସର୍ଗୀକୃତ ମନୋଭାବକେ ସମ୍ମାନ ଜଣାବା ଲାଗି ଏସାରା ପୃଥିବୀର ପାଳନ ହେଉଛି ଅନ୍ତର୍ଜାତୀୟ ସେବିକା ଦିବସ। ଏ ବଛର ସେବିକା ଦିବସର ବାର୍ତ୍ତା ହେଉଛି, ଆମର ନର୍ସ ଆମର ଭବିଷ୍ୟତ। ସଶକ୍ତ ନର୍ସମାନେ ଜୀବନ ରକ୍ଷା କରସନ୍। ଆଧୁନିକ ନର୍ସିଂ ସେବାକେ ମୂଲ କରିଥିବା ଫ୍ଲୋରେନ୍ସ ନାଇଟେଙ୍ଗେଲ୍ସଙ୍କର ଜନ୍ମଦିନ May 12 ଗଲା 1965 ଅନ୍ତର୍ଜାତୀୟ ସେବିକା ପରିଷଦର ନିଷ୍ପତ୍ତି ଅନୁସାରେ ଅନ୍ତର୍ଜାତୀୟ ସେବିକା ଦିବସ ଭାବେ ପାଳନ କରାଯାଉଛି। ଆକାଶବାଣୀର 90 ବର୍ଷ ପୂର୍ତ୍ତି ଅବସରରେ ଆଜ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ତରଫରୁ ଲୋକସଙ୍ଗୀତ ସମାରୋହ ନୂଆ 90ର ଆୟୋଜନ କରାଯାଉଛି। ସମ୍ବଲପୁରୀ ତପସ୍ୱିନୀ ପ୍ରେକ୍ଷାଳୟନ ବେଲବୁର 6:30 ହେବାରକେ ଥିବା ସମାରୋହଟି ଆକାଶବାଣୀର ସ୍ୱୀକୃତିପ୍ରାପ୍ତ କଳାକାରମାନେ ଲୋକନାଚ ଆଉ ଲୋକଗୀତ ପରିବେଷଣ କରିବେ। ପାଣିପାଗ, ଦକ୍ଷିଣ ଆଣ୍ଡାମାନ ସାଗର ଆଉ ତାର ପାଖର ଇଲାକାନ ସକ୍ରିୟ ଘୂର୍ଣ୍ଣିବଲୟର ପ୍ରଭାବ ଥି ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରନ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଇତାର ପ୍ରଭାବ ଥି ରାଜ୍ୟ ବର୍ଷା ହେବାର ସମ୍ଭାବନା ରହିଛି। ଏବେ 24 ଘଣ୍ଟା ଭିତରେ ଚଡ଼କ ମାରିକରି ବର୍ଷା ହେବା ବୋଲି ରାଜ୍ୟର 17ଟା ଜିଲ୍ଲାକେ ପାଣିପାଗ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ସେଡ଼େ ଗଲାକାଲି ସମ୍ବଲପୁରନ ରାଜ୍ୟର ସବୁନୁଚ୍ଚ ତାପମାତ୍ରା 39.2 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିଲା। ଏଥିରେ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7 ବାଜିକରି 2 ମିନିଟ୍ ଜୁହାର।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମାଳୟ ରଞ୍ଜନ ମିଶ୍ର। ବିଚାରାଧୀନ ଆଗୁଆ ତଥା ନିୟମିତ ଜାମିନ ଆବେଦନଗୁଡ଼ିକର ତ୍ୱରିତ ଶୁଣାଣି ପାଇଁ ଦେଶର ସବୁ ହାଇକୋର୍ଟକୁ ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚୀଙ୍କ ଖଣ୍ଡପୀଠ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଜାମିନ ଆବେଦନଗୁଡ଼ିକର ଶୁଣାଣି ଶେଷ କରିବାକୁ କହିଛନ୍ତି। ଆବେଦନ ଦାଖଲର ପରଦିନ କିମ୍ବା ଅତିବେଶୀରେ ସପ୍ତାହକ ମଧ୍ୟରେ ଶୁଣାଣି ପାଇଁ ତାଲିକାଭୁକ୍ତ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନର ପ୍ରଥମ ଶୁଣାଣି ପରେ ସ୍ଥିତାବସ୍ଥା ରିପୋର୍ଟ ଦାଖଲ କରିବା ବାଧ୍ୟତାମୂଳକ ବୋଲି ଖଣ୍ଡପୀଠ କହିଛନ୍ତି। ରାଜ୍ୟରେ ରବି ଋତୁ ଧାନ କିଣା ପ୍ରକ୍ରିୟା ଆରମ୍ଭ ହୋଇଛି। ବରଗଡ଼ ଜିଲ୍ଲାରେ ଗତକାଲିଠାରୁ ଏହା କାର୍ଯ୍ୟକାରୀ ହୋଇଛି। ଧାନ ବିକ୍ରି ପାଇଁ ପ୍ରାୟ 1,05,000 ଚାଷୀ ପଞ୍ଜୀକରଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ 96,377 ଜଣ ଚାଷୀଙ୍କୁ ଟୋକନ ପ୍ରଦାନ କରାଯାଇଛି। ବାଲେଶ୍ୱର, କଟକ, ପୁରୀ, ସମ୍ବଲପୁରରେ ଆସନ୍ତା 15 ତାରିଖରେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ରାଜ୍ୟରେ ଭିତ୍ତିଭୂମି ବିକାଶ ସମ୍ପର୍କିତ ଉଚ୍ଚ କ୍ଷମତା ସମ୍ପନ୍ନ କମିଟିର 65ତମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷଠାରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସରକାରୀ ଏବଂ ବେସରକାରୀ ଭାଗିଦାରିତାରେ କାର୍ଯ୍ୟକାରୀ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପଗୁଡ଼ିକର ସ୍ଥିତି ନେଇ ବିସ୍ତୃତ ଆଲୋଚନା ହୋଇଛି। ମୋଟ 1,130 କୋଟି ଟଙ୍କା ବ୍ୟୟ ଅଟକଳରେ 5ଟି ନୂତନ ପିପିପି ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ଏବଂ ଗ୍ରାମୀଣ ସଂଯୋଗ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା ନେଇ ଓଡ଼ିଶା ଜାତୀୟ ସ୍ତରରେ ସମ୍ମାନିତ ହୋଇଛି। ମଧ୍ୟପ୍ରଦେଶର ସିହୋରଠାରେ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ସମାରୋହରେ ଓଡ଼ିଶାକୁ ପୁରସ୍କୃତ କରାଯାଇଛି। ଯୋଜନାର 25 ବର୍ଷ ପୂର୍ତ୍ତି ପାଳନ ଅବସରରେ ଆୟୋଜିତ ସମାରୋହରେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଯୋଗଦେଇ ପୁରସ୍କାର ବିତରଣ କରିଛନ୍ତି। ଯୋଜନା ଅଧୀନରେ ରାଜ୍ୟକୁ ମିଳିଥିବା ଏହି ଜାତୀୟସ୍ତରୀୟ ସ୍ୱୀକୃତି ଗ୍ରାମୀଣ ବିକାଶ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଅଙ୍ଗୀକାରବଦ୍ଧତାକୁ ପ୍ରତିପାଦନ କରୁଛି ବୋଲି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବିନାରାୟଣ ନାୟକ କହିଛନ୍ତି। ପୁରୀ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଗଣତି ମିଣତି ଆଜି ମଧ୍ୟାହ୍ନ ଧୂପ ପରେ ଆରମ୍ଭ ହେବ। ଗଣତି ମିଣତି ସମୟରେ ବାହାର କାଠ ନିକଟରୁ ଶ୍ରଦ୍ଧାଳୁ ଶ୍ରୀଜୀଉଙ୍କ ଦର୍ଶନ କରିପାରିବେ। ଗତକାଲିଠାରୁ ଆରମ୍ଭ ହୋଇଥିବା ଗଣତି ମିଣତି କାର୍ଯ୍ୟ ଚଳିତ ମାସରେ 9 ଦିନ ଧରି ଚାଲିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଚଳିତ ମାସରେ ଅନ୍ୟ ଦିନଗୁଡ଼ିକରେ ହେବାକୁ ଥିବା ଗଣତି ମିଣତି ସମ୍ପର୍କରେ ସୂଚନା ଦେଇଛନ୍ତି। ରତ୍ନଭଣ୍ଡାର ଉଚ୍ଚସ୍ତରୀୟ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ କହିଛନ୍ତି ସମସ୍ତ କାର୍ଯ୍ୟ ସୁରୁଖୁରୁରେ ଚାଲିଛି। ଆସାମର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଏନ୍ଡିଏ ନବନିର୍ବାଚିତ ବିଧାୟକ ଦଳ ନେତା ହିମନ୍ତ ବିଶ୍ୱଶର୍ମା ଆଜି ଶପଥ ଗ୍ରହଣ କରିବେ। ଖାନଫଡ଼ା ପଶୁ ଚିକିତ୍ସାଳୟ ପଡ଼ିଆଠାରେ ଅନୁଷ୍ଠିତ ହେବାକୁ ଥିବା ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ ଶ୍ରୀ ବିଶ୍ୱଶର୍ମାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ତାଙ୍କ ସହିତ ଅନ୍ୟ 4 ଜଣ ମନ୍ତ୍ରୀ ପରିଷଦ ସଦସ୍ୟ ଭାବେ ଶପଥ ଗ୍ରହଣ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କେନ୍ଦ୍ର ମନ୍ତ୍ରିମଣ୍ଡଳର ବହୁ ସଦସ୍ୟ ଏବଂ ବିଜେପି ତଥା ଏନ୍ଡିଏ ଶାସନାଧୀନ ରାଜ୍ୟଗୁଡ଼ିକ ମୁଖ୍ୟମନ୍ତ୍ରୀ ଯୋଗଦେବେ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ 2 ପରୀକ୍ଷାଫଳ ଆସନ୍ତା ସପ୍ତାହରେ ପ୍ରକାଶ ପାଇବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି। ଚଳିତ ବର୍ଷ ଗୋଟିଏ ଦିନରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପାଠ୍ୟକ୍ରମ ପରୀକ୍ଷାଫଳ ପ୍ରକାଶ ପାଇବ। ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ା ଶ୍ରୀ ବଳଦେବଜୀଉଙ୍କ ଭିତର ଚନ୍ଦନଯାତ୍ରା ଗତକାଲିଠାରୁ ଆରମ୍ଭ ହୋଇଛି। ଜ୍ୟେଷ୍ଠ ପୂର୍ଣ୍ଣିମା ପୂର୍ବ ଦିନ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ଏହା ଚାଲିବ। ଠାକୁରଙ୍କର 12 ମାସରେ 13 ପର୍ବ ପାଳନ ଦେବନୀତି ମଧ୍ୟରୁ ଏହା ଏକ ଗୁପ୍ତ ନୀତି। ରୋଗୀ ସେବା ଲାଗି ନର୍ସମାନଙ୍କର କଠିନ ପରିଶ୍ରମ ସମର୍ପଣ ଭାବକୁ ସମ୍ମାନ ଜଣାଇ ଆଜି ଆନ୍ତର୍ଜାତିକ ନର୍ସ ଦିବସ ପାଳନ କରାଯାଉଛି। ଆଧୁନିକ ନର୍ସିଂ ସେବା ଆରମ୍ଭ କରିଥିବା ଫ୍ଲୋରେନ୍ସ ନାଇଟିଙ୍ଗେଲ୍ଙ୍କ ଜନ୍ମଦିନକୁ ସ୍ମରଣ କରିବା ପାଇଁ 1965 ଆଜିର ଦିନକୁ ନର୍ସିଂ ବା ସେବିକା ଦିବସ ଭାବେ ପାଳନ କରାଯାଉଛି। ଚଳିତ ବର୍ଷର ସେବିକା ଦିବସର ବାର୍ତ୍ତା ରହିଛି ଆମ ନର୍ସ ଆମ ଭବିଷ୍ୟତ, ନର୍ସକୁ ସଶକ୍ତ କରିବା, ଜୀବନ ବଞ୍ଚାଇବା। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା 48 ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ସୁଦୃଶ୍ୟ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା 4 ଦିନ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ବର୍ଷାର ପ୍ରଭାବରେ ରାଜ୍ୟରେ ତାପମାତ୍ରା ହ୍ରାସ ପାଇବା ସହ ଗତକାଲି ପ୍ରାୟ ସମସ୍ତ ସ୍ଥାନରେ ତାପମାତ୍ରା 40 ଡିଗ୍ରୀ ସେଲସିୟସ୍ ତଳେ ରହିଥିଲା। ଅପରପକ୍ଷରେ ଚଳିତ ସପ୍ତାହ ଶେଷ ଆଡ଼କୁ ଦକ୍ଷିଣ ବଙ୍ଗୋପସାଗର, ଆଣ୍ଡାମାନ ସାଗର ଏବଂ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର କେତେକ ଅଞ୍ଚଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବା ନେଇ ପାଗ ଅନୁକୂଳ ଥିବା ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଏଥିରେ ସନ୍ତୁ ଶୁଣିବା ମଧୁମେହ ରୋଗୀଙ୍କ ପାଇଁ ଚକ୍ଷୁ ସମ୍ବନ୍ଧିତ ପରାମର୍ଶ ଆଲୋଚନା କରିଛନ୍ତି ଡାକ୍ତର ଅନୁରାଗ ମିଶ୍ର।
2: ରକ୍ତରେ ଶର୍କରାର ପରିମାଣ ବୃଦ୍ଧି ହୋଇଥିବା ଅବସ୍ଥାକୁ ମଧୁମେହ ବା ଡାଇବେଟିସ୍ ମେଲିଟସ୍ ବୋଲି କୁହାଯାଏ। ଏହିଭଳି ରୋଗୀ ଅନେକ ବିଷୟରେ ସତର୍କ ରହିବା ଉଚିତ। ରକ୍ତର ଶର୍କରା ନିୟନ୍ତ୍ରଣରେ ନ ରହିଲେ ଆଖିରେ ନାନା ପ୍ରକାର ରୋଗ ଦେଖାଦେଇଥାଏ। ସବୁଠାରୁ ବଡ଼ କଥା ହେଲା, ମଧୁମେହ ରୋଗୀ ସେପର୍ଯ୍ୟନ୍ତ ତାଙ୍କ ଆଖିରେ କୌଣସି ରୋଗ ଅଛି ବୋଲି ଜାଣିପାରନ୍ତି ନାହିଁ ଯେପର୍ଯ୍ୟନ୍ତ ଆଖି ସାଂଘାତିକ କ୍ଷତିଗ୍ରସ୍ତ ନ ହୋଇଛି। ତେଣୁ ମଧୁମେହ ରୋଗୀ ନିୟମିତ ଆଖି ପରୀକ୍ଷା କରାଇ ନେବା ନିହାତି ଜରୁରୀ। ତାହେଲେ ଆଖିରେ ହେଉଥିବା ପରିବର୍ତ୍ତନ ସହଜରେ ଧରାପଡ଼େ ଓ ଚିକିତ୍ସା ଦ୍ୱାରା ଆରୋଗ୍ୟ ହେବା ସମ୍ଭବ ହୁଏ। ତେଣୁ ମଧୁମେହ ରୋଗୀଙ୍କର ପ୍ରଥମ ସାବଧାନତା ହେଲା, ପ୍ରତିବର୍ଷ ଅନ୍ତତଃ ଥରେ ଡାକ୍ତରଙ୍କ ପାଖରେ ଆଖି ପରୀକ୍ଷା କରାଇ ନେବା ଉଚିତ। ମଧୁମେହ ରୋଗୀଙ୍କର ଯଦି ରକ୍ତରେ ଶର୍କରାର ପରିମାଣ ଅଧିକ ରୁହେ ଏବଂ ଏହାକୁ ନିୟନ୍ତ୍ରଣରେ ରଖା ନଯାଏ, ତେବେ ଆଖିର ରେଟିନା ବା ଦୃଷ୍ଟିପଟଳ କ୍ଷତିଗ୍ରସ୍ତ ହୁଏ, ଯାହାକୁ ଡାଇବେଟିକ୍ ରେଟିନୋପାଥି ବୋଲି କୁହାଯାଏ। ଏଥିରେ ରେଟିନା, ଯାହା ଆଖିର ପଛପାଖରେ ଥାଏ, ତାହାର ରକ୍ତବାହୀ ନଳୀଗୁଡ଼ିକ କ୍ଷତିଗ୍ରସ୍ତ ହୁଅନ୍ତି, ଫଳରେ ଦୃଷ୍ଟିଶକ୍ତି ବାଧାପ୍ରାପ୍ତ ହୁଏ। ଦୃଷ୍ଟିଶକ୍ତି ପାଇଁ ରେଟିନା ସୁସ୍ଥ ରହିବା ନିହାତି ଆବଶ୍ୟକ। ମଧୁମେହ ରୋଗରେ ଆଖିରେ ଉଚ୍ଚ ଚକ୍ଷୁଚାପ ତଥା ମୋତିଆବିନ୍ଦୁ ଇତ୍ୟାଦି ମଧ୍ୟ ଦେଖାଦେଇପାରନ୍ତି। ଚକ୍ଷୁରେ ଚାପ ବଢ଼ିଲେ ଏହା ଦୃଷ୍ଟିଶକ୍ତି ନଷ୍ଟ ହେବାର କାରଣ ହୋଇପାରେ। ଏହା ହୁଏତ ପ୍ରାଥମିକ ଅବସ୍ଥାରେ ଜଣାପଡ଼େ ନାହିଁ, ମାତ୍ର କେହି କେହି ଧୀରେ ଧୀରେ ଦୃଷ୍ଟିଶକ୍ତି ହରାଇ ବସନ୍ତି। କେତେକ ପିଲାଙ୍କର ମଧ୍ୟ ମଧୁମେହ ଦେଖାଦେଇଥାଏ, ସେମାନଙ୍କର ମଧ୍ୟ ମୋତିଆବିନ୍ଦୁ ହେବାର ସମ୍ଭାବନା ଥାଏ। ଏହି ମୋତିଆବିନ୍ଦୁ ବଢ଼ିଗଲେ ଅପରେସନ୍ କରାଇ ନେବା ଉଚିତ, ନଚେତ୍ ସମ୍ପୂର୍ଣ୍ଣ ଦୃଷ୍ଟିଶକ୍ତି ଚାଲିଯାଇପାରେ। ବେଳେବେଳେ ଆଖି ଆଗରେ ଛୋଟ ଛୋଟ କଳା ଦାଗ ଦେଖାଯାଏ ବା ଆଲୋକ ଆଡ଼କୁ ଚାହିଁଲେ ତା ଚାରିପଟେ ବଳୟ ଭଳି ଦେଖାଯାଏ। ଏ ମଧ୍ୟରୁ ଯଦି କେଉଁଠି ବି କାହାକୁ ଜଣାପଡ଼େ, ସାଙ୍ଗେ ସାଙ୍ଗେ ଆଖି ଡାକ୍ତରଙ୍କୁ ଦେଖାଇ ପରାମର୍ଶର ଅନୁସାରେ ଚିକିତ୍ସା କରାଇ ନେବା ଉଚିତ। ମଧୁମେହ ରୋଗୀ ସର୍ବଦା ରକ୍ତଚାପକୁ ନିୟନ୍ତ୍ରଣରେ ରଖିବା ଉଚିତ। ଏଥିପାଇଁ ବ୍ୟାୟାମ, ଖାଦ୍ୟର ନିୟମିତ

0: ଅନ୍ୟ କାହା ଦ୍ୱାରା ପଢ଼ାଇବେ ବା ମ୍ୟାଗ୍ନିଫାଇଂ ଗ୍ଲାସ୍ ବା ଜବକାଚା ଦ୍ୱାରା ପଢ଼ି ବ୍ୟବହାର କରିବେ। ଔଷଧର ଲେବଲ ନ ପଢ଼ି ତାର ଏକ୍ସପାୟରି ଡେଟ୍ ବିଷୟରେ ନ ଜାଣି ଔଷଧ କେବେ ବି ବ୍ୟବହାର କରିବା ଉଚିତ ନୁହଁ। ବେଳେବେଳେ ଗୋଟିଏ ଜିନିଷ ଦୁଇଟା ଭଳି ମଧ୍ୟ ଦେଖାଯାଏ, ଆହୁରି ମଧ୍ୟ ଆଲୋକ ଚାରିପଟେ ଏକ ଉଜ୍ଜଳ ବଳୟ ଭଳି ଦେଖାଯାଏ, ନଚେତ ଆଲୋକ ଝଟକା ମାରିବା ଭଳି ଲାଗେ, ଯେମିତି ବିଜୁଳି ମାରିଲା ଭଳି ଲାଗେ, ହଠାତ୍ ଅନ୍ଧାର ଭଳି ଦେଖାଯାଏ, ନହେଲେ ଆଖି ଆଗରେ ଛୋଟ ଛୋଟ କଳା ବିନ୍ଦୁ ଭାସି ଭାସି ବୁଲିବା ଭଳି ଦେଖାଯାଏ, ଆଖିରେ ଯନ୍ତ୍ରଣା ହୋଇପାରେ, ଆଖି ଲାଲ ପଡ଼େ ଥରେ ନୁହେଁ ବାରମ୍ବାର, ବା କୌଣସି ଚିହ୍ନ ଯେମିତିକି ଟ୍ରାଫିକ୍ ସିଗ୍ନାଲ ସେଭଳି କୌଣସି ସୂଚନା ଦେଉଥିବା ଭଳି ଚିହ୍ନ ଦେଖିବାରେ ମଧ୍ୟ ଅସୁବିଧା ହୋଇପାରେ। ଆଖି କୋଣ ବାହାର ବସ୍ତୁଟି ଠିକ୍ସେ ଦେଖାଯାଏ ନାହିଁ ବା ଦୃଷ୍ଟିଶକ୍ତିରେ ହଠାତ୍ କୌଣସି ପରିବର୍ତ୍ତନ ଦେଖାଯାଇପାରେ। ଏହିସବୁରୁ ଯଦି କୌଣସି ଗୋଟିଏ ଅସୁବିଧା ମଧୁମେହ ରୋଗୀଙ୍କ ପାଖରେ ଦେଖାଯାଏ, ସାଙ୍ଗେ ସାଙ୍ଗେ ଡାକ୍ତରଙ୍କ ସହିତ ପରାମର୍ଶ କରି ଚିକିତ୍ସାର ବ୍ୟବସ୍ଥା କରାଇ ନେବା ଉଚିତ, ନଚେତ୍ ଦୃଷ୍ଟିଶକ୍ତି ହରାଇବାକୁ ମଧ୍ୟ ପଡ଼ିପାରେ। ଧୂମପାନ ସ୍ୱାସ୍ଥ୍ୟ ପକ୍ଷରେ କ୍ଷତିକାରକ ତାହା ସମସ୍ତେ ଜାଣନ୍ତି। ଧୂମପାନ ଦ୍ୱାରା ଶରୀରର ରକ୍ତବାହୀ ନଳୀଗୁଡ଼ିକ କ୍ଷତିଗ୍ରସ୍ତ ହୁଅନ୍ତି, ଫଳରେ ରକ୍ତ ସଞ୍ଚାଳନ ହେବାରେ ବାଧାପ୍ରାପ୍ତ ହୁଏ। ମଧୁମେହ ରୋଗୀ ଯେଉଁମାନଙ୍କର ରକ୍ତ ସଞ୍ଚାଳନ ଏମିତିରେ ବି କ୍ଷତିଗ୍ରସ୍ତ ଥାଏ, ସେମାନେ ଧୂମପାନ ଆଦୌ କରିବା ଉଚିତ ନୁହଁ, ତାଙ୍କ ପାଇଁ ଏହା ଅଧିକ କ୍ଷତିକାରକ, ତେଣୁ ସେମାନେ ଏହି ଅଭ୍ୟାସକୁ ତୁରନ୍ତ ବର୍ଜନ କରିବା ଆବଶ୍ୟକ। ମଧୁମେହ ରୋଗୀ ଏତିକି ଜାଣି ରଖିବା ଉଚିତ ଯେ ମଧୁମେହ ରୋଗର ଯତ୍ନ ସହ ଆଖିର ଯତ୍ନ ଜଡ଼ିତ। ମଧୁମେହ ରୋଗକୁ ସର୍ବଦା ନିୟନ୍ତ୍ରଣରେ ରଖିବା ଉଚିତ, ଏଥିପାଇଁ ଉପଯୁକ୍ତ ଖାଦ୍ୟ ନିୟମିତ ଭାବେ ଖାଇବା ଉଚିତ, ପ୍ରତିଦିନ ବ୍ୟାୟାମ ନିହାତି ଆବଶ୍ୟକ। ମଧୁମେହ ପାଇଁ ଯଦି ଔଷଧ ବା ଇଞ୍ଜେକ୍ସନ୍ ନେଉଥାନ୍ତି ତାହା ନିୟମ ଅନୁସାରେ ନେବେ, ଏସବୁଥିରେ କେବେହେଲେ ହେଳା କରିବେ ନାହିଁ। ତା ଛଡ଼ା ଆଖିରେ କିଛି ବି ଅସୁବିଧା ଅନୁଭୂତ ହେଲେ କଦାପି ହେଳା କରିବେ ନାହିଁ, ସଙ୍ଗେ ସଙ୍ଗେ ଡାକ୍ତରଙ୍କୁ ଦେଖାଇ ଉପଯୁକ୍ତ ଚିକିତ୍ସାର ବ୍ୟବସ୍ଥା କରିବେ। ଯଦି ଡାକ୍ତର ଆପଣଙ୍କୁ ଦେଖିଲା ପରେ ଆପଣଙ୍କର କୌଣସି ଅସୁବିଧା ନାହିଁ ବୋଲି କୁହନ୍ତି, ତାହେଲେ ଆପଣ ଶାନ୍ତିର ନିଶ୍ୱାସ ମାରିପାରନ୍ତି। ମାତ୍ର ସେମିତି ଯେପର୍ଯ୍ୟନ୍ତ ଡାକ୍ତର କହିନାହାନ୍ତି ସେପର୍ଯ୍ୟନ୍ତ ଆମେ ଶାନ୍ତିରେ ବସିପାରିବା ନାହିଁ, ଆମକୁ ଡାକ୍ତରଙ୍କର ପରାମର୍ଶ ନିହାତି ନେବା ଉଚିତ, ତାହେଲେ ଆଖି ନିଶ୍ଚିତ ସୁସ୍ଥ ରହିବ ଓ ଦୃଷ୍ଟିଶକ୍ତି କେବେ ହେଲେ ବାଧାପ୍ରାପ୍ତ ହେବ ନାହିଁ।
1: ଆମର ସ୍ୱାସ୍ଥ୍ୟରେ ମଧୁମେହ ରୋଗୀଙ୍କ ପାଇଁ ଚକ୍ଷୁ ସମ୍ବନ୍ଧିତ ପରାମର୍ଶ ସମ୍ପର୍କରେ ଆଲୋଚନା କଲେ ଡାକ୍ତର ଅନୁରାଗ ମିଶ୍ର, ଆକାଶବାଣୀ କଟକ। ସମୟ ସକାଳ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପଶ୍ଚିମ ଏସିଆ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜାତୀୟ ସମ୍ପଦ ଉପରେ ବୋଝ କମ୍ କରିବା ପାଇଁ ଏକତ୍ରିତ ହେବା ଲାଗି ଦେଶବାସୀଙ୍କୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ଦେଶରେ ପ୍ରଚୁର ପରିମାଣର ଖାଦ୍ୟ ଭଣ୍ଡାର ମହଜୁଦ ରହିଛି କହିଲେ କେନ୍ଦ୍ର କୃଷିମନ୍ତ୍ରୀ। ଦ୍ୱିତୀୟ ଥର ପାଇଁ ଆସାମର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ ହିମନ୍ତ ବିଶ୍ୱ ଶର୍ମା। ଏବଂ ଆଇପିଏଲ୍ କ୍ରିକେଟରେ ଗତକାଲିର ମ୍ୟାଚ୍ରେ ପଞ୍ଜାବ କିଙ୍ଗସ୍କୁ 3 wicketରେ ପରାସ୍ତ କଲା ଦିଲ୍ଲୀ କ୍ୟାପିଟାଲ୍ସ। ପଶ୍ଚିମ ଏସିଆ ପରିସ୍ଥିତିକୁ ଚଳିତ ଦଶନ୍ଧିର ସବୁଠୁ ସଙ୍କଟ ଭାବରେ ବର୍ଣ୍ଣନା କରି ଦେଶବାସୀଙ୍କୁ ଜାତୀୟ ସମ୍ପଦ ଉପରେ ବୋଝ କମ୍ କରିବା ପାଇଁ ଏକତ୍ରିତ ହେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେଇଛନ୍ତି। ଗତକାଲି ଭଦୋଦରାରେ ସର୍ଦ୍ଦାର ଧାମ ଛାତ୍ରାବାସର ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଆମ ସମସ୍ତଙ୍କୁ ଆମର କର୍ତ୍ତବ୍ୟ ପାଳନ କରିବାକୁ ହେବ ଏବଂ ଦେଶର ସମ୍ପଦ ଉପରେ ବୋଝ କମ୍ କରିବା ଲାଗି ଏକତ୍ର ହୋଇ କାର୍ଯ୍ୟ କରିବାକୁ ପଡ଼ିବ। ସେ କହିଛନ୍ତି, ବିଦେଶରୁ ଆମଦାନୀ ହେଉଥିବା ଉତ୍ପାଦର ବ୍ୟବହାର କମ୍ କରି ବିଦେଶୀ ମୁଦ୍ରା ଖର୍ଚ୍ଚ ହେଉଥିବା କାର୍ଯ୍ୟରୁ ଦୂରେଇ ରହିବାକୁ ହେବ। ପ୍ରଧାନମନ୍ତ୍ରୀ ମୋଦି ଏହି ଅବସରରେ ଭୋକାଲ୍ ଫର୍ ଲୋକାଲ୍ ଉପରେ ଗୁରୁତ୍ୱ ଦେଇ ସ୍ଥାନୀୟ ଉତ୍ପାଦ ବ୍ୟବହାରକୁ ଅଧିକ କରିବା ଲାଗି ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଏହାଦ୍ୱାରା ସ୍ଥାନୀୟ ଉଦ୍ୟୋଗୀମାନେ ମଧ୍ୟ ସଶକ୍ତ ହୋଇପାରିବେ। ବିଚାରାଧୀନ ଆଗୁଆ ତଥା ନିୟମିତ ଜାମିନ ଆବେଦନଗୁଡ଼ିକର ତ୍ୱରିତ ଶୁଣାଣି ପାଇଁ ଦେଶର ସବୁ ହାଇକୋର୍ଟକୁ ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚୀଙ୍କ ଖଣ୍ଡପୀଠରେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଜାମିନ ଆବେଦନଗୁଡ଼ିକର ଶୁଣାଣି ଶେଷ କରିବାକୁ କହିଛନ୍ତି। ଆବେଦନ ଦାଖଲର ପରଦିନ କିମ୍ବା ଅତିବେଶୀରେ ସପ୍ତାହକ ମଧ୍ୟରେ ଶୁଣାଣି ପାଇଁ ତାଲିକାଭୁକ୍ତ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନର ପ୍ରଥମ ଶୁଣାଣି ପରେ ସ୍ଥିତାବସ୍ଥା ରିପୋର୍ଟ ଦାଖଲ କରିବା ବାଧ୍ୟତାମୂଳକ ବୋଲି ଖଣ୍ଡପୀଠ କହିଛନ୍ତି। କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି, ଭାରତରେ ପ୍ରଚୁର ପରିମାଣର ଖାଦ୍ୟ ଭଣ୍ଡାର ରହିଛି ଏବଂ ଦେଶରେ ଖାଦ୍ୟାଭାବ ନାହିଁ। ନୂଆଦିଲ୍ଲୀରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡାଙ୍କ ସହ ମିଳିତ ଭାବେ କୃଷି ପରିବର୍ତ୍ତନ ମାଧ୍ୟମରେ ସ୍ୱାସ୍ଥ୍ୟ ପାଇଁ ବିଜ୍ଞାନର ଉତ୍କର୍ଷତା କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ

0: ଆହ୍ୱାନ କହିଛନ୍ତି। ଭାରତୀୟ କୃଷି ଗବେଷଣା ପରିଷଦ ICAR ଏବଂ ଭାରତୀୟ ଚିକିତ୍ସା ଗବେଷଣା ପରିଷଦ ICMR ମିଳିତ ଭାବେ ଆରମ୍ଭ କରାଯାଇଥିବା ଏହି ପ୍ରୟାସ ଲୋକଙ୍କ ସୁସ୍ଥ ଜୀବନଶୈଳୀକୁ ସଂଗଠିତ କରିବ। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା କହିଛନ୍ତି, ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସରକାର ଉଚ୍ଚମାନର ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ସହ ରୋଗ ନିରୂପଣ ଏବଂ ନିରାକରଣ ଦିଗରେ ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାରଠାରୁ 6 ଦିନିଆ ଗସ୍ତରେ ସଂଯୁକ୍ତ ଆରବ ଏମିରେଟ୍ସ, ନେଦରଲ୍ୟାଣ୍ଡସ୍, ସ୍ୱିଡେନ୍, ନରୱେ ଏବଂ ଇଟାଲୀକୁ ଯିବେ। 5ଟି ରାଷ୍ଟ୍ର ଗସ୍ତର ପ୍ରଥମ ପର୍ଯ୍ୟାୟରେ ଶ୍ରୀ ମୋଦି ଶୁକ୍ରବାର UAEରେ ପହଞ୍ଚିବା ପରେ ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହାନ୍ଙ୍କୁ ସାକ୍ଷାତ କରିବେ। ଉଭୟ ନେତା ଦ୍ୱିପାକ୍ଷିକ ପ୍ରସଙ୍ଗ, ବିଶେଷ କରି ଶକ୍ତି ସହଯୋଗ ଏବଂ ପାରସ୍ପରିକ ସ୍ୱାର୍ଥ ଜଡ଼ିତ ଆଞ୍ଚଳିକ ଓ ଅନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ମତ ବିନିମୟ କରିବେ। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଶୁକ୍ରବାର ନେଦରଲ୍ୟାଣ୍ଡସରେ ପହଞ୍ଚିବେ। 2017 ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହା ନେଦରଲ୍ୟାଣ୍ଡସକୁ ଦ୍ୱିତୀୟ ଗସ୍ତ ହେବ। ଶ୍ରୀ ମୋଦି ସେଠାରେ ରାଜା ୱିଲିୟମ୍ ଆଲେକ୍ଜାଣ୍ଡର ଏବଂ ରାଣୀ ମ୍ୟାକ୍ସିମାଙ୍କୁ ସାକ୍ଷାତ କରିବା ସହ ପ୍ରଧାନମନ୍ତ୍ରୀ ରବ୍ ଜେଟେନ୍ଙ୍କ ସହ ଆଲୋଚନା କରିବେ। ଆଲୋଚନାରେ ପ୍ରତିରକ୍ଷା, ସୁରକ୍ଷା, ନବସୃଜନ, ସବୁଜ ହାଇଡ୍ରୋଜେନ୍, ସେମିକଣ୍ଡକ୍ଟର ଆଦି ପ୍ରସଙ୍ଗ ଉପରେ ଗୁରୁତ୍ୱ ଦିଆଯିବ। ଗସ୍ତର ତୃତୀୟ ପର୍ଯ୍ୟାୟରେ ଶ୍ରୀ ମୋଦି ରବିବାର ଦିନ ସ୍ୱିଡେନ୍ର ଗୋଥେନବର୍ଗ ଯାତ୍ରା କରିବେ। ଶ୍ରୀ ମୋଦି ତାଙ୍କର ସ୍ୱିଡିସ୍ ପ୍ରତିପକ୍ଷ ଉଲ୍ଫ କ୍ରିଷ୍ଟର୍ସନ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବା ସହ ଉଭୟ ଦେଶ ମଧ୍ୟରେ ବାଣିଜ୍ୟ ବୃଦ୍ଧି କରିବା ପାଇଁ AI, ପ୍ରଯୁକ୍ତିବିଦ୍ୟା, ଷ୍ଟାର୍ଟଅପ୍, ଯୋଗାଣ ଶୃଙ୍ଖଳ, ପ୍ରତିରକ୍ଷା, ମହାକାଶ, ଜଳବାୟୁ ଆଦି ପ୍ରସଙ୍ଗ ଉପରେ ଗୁରୁତ୍ୱ ଦେବେ। ଗସ୍ତର ଚତୁର୍ଥ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ସୋମବାର ଦିନ ତୃତୀୟ ଭାରତ ନୋର୍ଡିକ୍ ଶିଖର ସମ୍ମିଳନୀ ଏବଂ ଦ୍ୱିପାକ୍ଷିକ ସମ୍ପର୍କ ପାଇଁ ନରୱେରେ ପହଞ୍ଚିବେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହା ପ୍ରଥମ ନରୱେ ଗସ୍ତ ହେବ ଏବଂ ଗତ 43 ବର୍ଷ ମଧ୍ୟରେ ଭାରତରୁ ନରୱେକୁ ପ୍ରଥମ ପ୍ରଧାନମନ୍ତ୍ରୀ ସ୍ତରୀୟ ଗସ୍ତ ହେବ। ପ୍ରଧାନମନ୍ତ୍ରୀ ରାଜା ହରାଲ୍ଡ ପଞ୍ଚମ ଏବଂ ରାଣୀ ସୋନଜାଙ୍କୁ ସାକ୍ଷାତ କରିବେ। ଶ୍ରୀ ମୋଦି ନରୱେ ପ୍ରଧାନମନ୍ତ୍ରୀ ଜୋନାସ୍ ଗହର ଷ୍ଟୋର୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ମୋଦି ନରୱେ ପ୍ରଧାନମନ୍ତ୍ରୀଙ୍କ ସହିତ ଭାରତ ନରୱେ ବ୍ୟବସାୟ ଏବଂ ଗବେଷଣା ଶିଖର ସମ୍ମିଳନୀରେ ମଧ୍ୟ ଉଦ୍ବୋଧନ ଦେବେ। ଗସ୍ତର ଶେଷ ପର୍ଯ୍ୟାୟରେ ଚଳିତ ମାସ 19 ତାରିଖରୁ ପ୍ରଧାନମନ୍ତ୍ରୀ ଇଟାଲୀ ଗସ୍ତରେ ଯାଇ ରାଷ୍ଟ୍ରପତି ସର୍ଗିଓ ମାଟାରୋଲା ଓ ପ୍ରଧାନମନ୍ତ୍ରୀ ଜର୍ଜିଓ ମେଲୋନିଙ୍କ ସହ ଆଲୋଚନା କରିବେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆସାମରେ ନୂତନ ମୁଖ୍ୟମନ୍ତ୍ରୀ ଭାବେ NDA ନବନିର୍ବାଚିତ ବିଧାୟକ ଦଳ ନେତା ହିମନ୍ତ ବିଶ୍ୱଶର୍ମା ଆଜି ଶପଥ ଗ୍ରହଣ କରିବେ। ଖାନପଡ଼ାଠାରେ ପଶୁ ଚିକିତ୍ସାଳୟ ପଡ଼ିଆରେ ଅନୁଷ୍ଠିତ ହେବାକୁ ଥିବା ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ ଶ୍ରୀ ବିଶ୍ୱଶର୍ମାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ତାଙ୍କ ସହିତ ଅନ୍ୟ 4 ଜଣ ମନ୍ତ୍ରୀ ପରିଷଦ ସଦସ୍ୟ ଭାବେ ଶପଥ ଗ୍ରହଣ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କେନ୍ଦ୍ର ମନ୍ତ୍ରିମଣ୍ଡଳର ବହୁ ସଦସ୍ୟ ଏବଂ BJP ତଥା NDA ଶାସନାଧୀନ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଯୋଗଦେବେ। ଦେଶରେ ପେଟ୍ରୋଲ ଏବଂ ଡିଜେଲ ମହଜୁଦ ରହିଛି ଓ ନିରନ୍ତର ଭାବେ LPG ବିତରଣ କରାଯାଉଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ପଶ୍ଚିମ ଏସିଆ ପରିସ୍ଥିତି ନେଇ ଆନ୍ତଃ ମନ୍ତ୍ରାଳୟ ଗୋଷ୍ଠୀ ପକ୍ଷରୁ ଗତକାଲି ନୂଆଦିଲ୍ଲୀରେ ଦିଆଯାଇଥିବା ସୂଚନା ଅନୁଯାୟୀ ଗତ 3 ଦିନ ମଧ୍ୟରେ 1,26,00,000 ଅଧିକ LPG ସିଲିଣ୍ଡର ବିତରଣ କରାଯାଇଛି। ଦେଶର ସମସ୍ତ ବିଶୋଧନାଗାରଗୁଡ଼ିକ ନିରନ୍ତର ଭାବେ କାର୍ଯ୍ୟ କରୁଛନ୍ତି। 2026 ଖରିଫ ଋତୁ ପାଇଁ 51%ରୁ ଅଧିକ ସାର ମହଜୁଦ ରହିଥିବା କେନ୍ଦ୍ର ରସାୟନ ଓ ସାର ମନ୍ତ୍ରାଳୟର ଅତିରିକ୍ତ ସଚିବ ଅପର୍ଣ୍ଣା ଶର୍ମା କହିଛନ୍ତି। ପ୍ରାୟ 97,00,000 ମେଟ୍ରିକ୍ ଟନ୍ ଅଧିକ ସାର ମହଜୁଦ ରହିଥିବା ସେ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ବିଦେଶରେ ପରିବହନ କରୁଥିବା ଭାରତୀୟ ଜାହାଜ ଏବଂ କର୍ମଚାରୀମାନେ ସୁରକ୍ଷିତ ରହିଥିବା ଜଣାପଡ଼ିଛି। ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ଭାରତୀୟ ଜାହାଜଗୁଡ଼ିକର ସୁରକ୍ଷିତ ଯାତ୍ରା ସୁନିଶ୍ଚିତ କରିବା ପାଇଁ ଇରାନ୍ର ଅଧିକାରୀମାନଙ୍କ ସହ ମନ୍ତ୍ରାଳୟ ଯୋଗାଯୋଗରେ ରହିଛି। ଏପର୍ଯ୍ୟନ୍ତ 11 ଭାରତୀୟ ଜାହାଜ ଭାରତ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ 13 ଜାହାଜ ଭାରତକୁ ଆସିବା ଲାଗି ଚଳାଚଳ କରୁଛି। 2,500 ଅଧିକ ଭାରତୀୟଙ୍କୁ ବିଭିନ୍ନ ମାର୍ଗ ଦେଇ ଦେଶକୁ ଅଣାଯାଇଥିବା ଶ୍ରୀ ଜୟସ୍ୱାଲ କହିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ ଗସ୍ତ ପୂର୍ବରୁ କହିଛନ୍ତି, ସେ ରାଷ୍ଟ୍ରପତି ଷି ଜିନ୍ପିଙ୍ଗ୍ଙ୍କ ସହ ସାକ୍ଷାତ ଆଲୋଚନାରୁ ସୁଫଳ ପାଇବା ଲାଗି ଆଶା ରଖିଛନ୍ତି। ଶ୍ରୀ ଟ୍ରମ୍ପ କହିଛନ୍ତି, ଷି ଜିନ୍ପିଙ୍ଗ୍ଙ୍କ ସହ ତାଙ୍କର ଉତ୍ତମ ସମ୍ପର୍କ ରହିଛି ଏବଂ ଇରାନ୍ ତୈଳ ଉପରେ ନିର୍ଭରଶୀଳତା ସତ୍ତ୍ୱେ ଇରାନ୍ରୁ ଚୀନ୍କୁ କୌଣସି ଜାହାଜ ପଠାଯାଇ ନାହିଁ। ଗତବର୍ଷ ଚୀନ୍ ଉପରେ ଆମେରିକା ପକ୍ଷରୁ ଅଧିକ ଶୁଳ୍କ ଲାଗୁ କରାଯାଇଥିଲେ ମଧ୍ୟ ଉଭୟ ଦେଶ ବାଣିଜ୍ୟିକ ସମ୍ପର୍କକୁ ସ୍ଥିରତା ପ୍ରଦାନ ଲାଗି ଉଦ୍ୟମ କରୁଥିବା ଶ୍ରୀ ଟ୍ରମ୍ପ କହିଛନ୍ତି। ଆମେରିକା ରାଷ୍ଟ୍ରପତିଙ୍କ ସହ ସେଠାକାର ଏକ ବ୍ୟବସାୟିକ ପ୍ରତିନିଧି ମଣ୍ଡଳୀ ମଧ୍ୟ ଏହି ଗସ୍ତରେ ଯୋଗ ଦେଇଛନ୍ତି। ଏହି ଗସ୍ତ କାଳରେ ଉଭୟ ଆମେରିକା ଓ ଚୀନ୍ର ରାଷ୍ଟ୍ରପତି ଦ୍ୱିପାକ୍ଷିକ ବୈଠକରେ ବିଭିନ୍ନ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୱାଶିଂଟନ୍ ଏବଂ ତେହେରାନ ମଧ୍ୟରେ ଯୁଦ୍ଧବିରତି ଦୁର୍ବଳ ସ୍ଥିତିରେ ଥିବା ମତବ୍ୟକ୍ତ କରିବା ପରେ ତୈଳ ବଜାରରେ ଅନିୟମିତତା ଦେଖାଯାଇଛି। ରାଷ୍ଟ୍ରପତି ଟ୍ରମ୍ପଙ୍କ ଏଭଳି ମନ୍ତବ୍ୟ ଯୋଗୁଁ ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରସ୍ତାବ ଆଲୋଚନା ମଧ୍ୟ ବିଫଳତା ଆଡ଼କୁ ଗତି କରିଛି। ଆମେରିକାର ଶାନ୍ତି ପ୍ରସ୍ତାବ ପ୍ରତି ଇରାନ ନିଜର ପ୍ରତିକ୍ରିୟାରେ ଶତ୍ରୁତା ଆଚରଣ ବନ୍ଦ କରିବା, ଜବତ ସମ୍ପତ୍ତି ମୁକ୍ତ କରିବା, ନୌସେନା ଅବରୋଧ ସମାପ୍ତ କରିବା ଏବଂ ହର୍ମୁଜ ପ୍ରଣାଳୀରେ ଇରାନର ପରିଚାଳନାକୁ ସ୍ୱୀକୃତି ଦେବା ପାଇଁ କହିଥିଲା। ତେବେ ରାଷ୍ଟ୍ରପତି ଟ୍ରମ୍ପ ତେହେରାନର ସବୁ ସର୍ତ୍ତଗୁଡ଼ିକୁ ସମ୍ପୂର୍ଣ୍ଣ ଭାବରେ ପ୍ରତ୍ୟାଖ୍ୟାନ କରିଥିଲେ, ଫଳରେ ଅଶୋଧିତ ତୈଳ ମୂଲ୍ୟ 4% ଅଧିକ ବୃଦ୍ଧି ପାଇ ବ୍ୟାରେଲ୍ ପିଛା $105 ପହଞ୍ଚିଥିଲା। ଆଇପିଏଲ୍ କ୍ରିକେଟରେ ଗତକାଲି ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏସନ୍ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ 3 wicketରେ ପଞ୍ଜାବ କିଙ୍ଗସ୍କୁ ପରାସ୍ତ କରିଛି। 211 run ବିଜୟ ଲକ୍ଷ୍ୟକୁ ପିଛା କରି ଦିଲ୍ଲୀ କ୍ୟାପିଟାଲ୍ସ 19 overରେ 7 wicket ବିନିମୟରେ 216 run ସଂଗ୍ରହ କରିଥିଲା। ପ୍ରଥମ ବ୍ୟାଟିଂ କରି ପଞ୍ଜାବ କିଙ୍ଗସ୍ 20 overରେ 5 wicket ବିନିମୟରେ 210 run ସ୍କୋର କରିଥିଲା। ମାଧବ ତିୱାରୀଙ୍କୁ ପ୍ଲେୟାର ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଥିଲା। ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ସନ୍ଧ୍ୟା 7:30ରେ ଗୁଜରାଟ ଟାଇଟନ୍ସ ଏବଂ ସନ୍ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମୁକାବିଲା ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। ପଶ୍ଚିମ ଏସିଆ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜାତୀୟ ସମ୍ପଦ ଉପରେ ବୋଝ କମ୍ କରିବା ପାଇଁ ଏକତ୍ରିତ ହେବା ଲାଗି ଦେଶବାସୀଙ୍କୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ଦେଶରେ ପ୍ରଚୁର ପରିମାଣର ଖାଦ୍ୟ ଭଣ୍ଡାର ମହଜୁଦ ରହିଛି କହିଲେ କେନ୍ଦ୍ର କୃଷିମନ୍ତ୍ରୀ। ଦ୍ୱିତୀୟ ଥର ପାଇଁ ଆସାମର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ ହିମନ୍ତ ବିଶ୍ୱଶର୍ମା। ଏବଂ ଆଇପିଏଲ୍ କ୍ରିକେଟରେ ଗତକାଲିର ମ୍ୟାଚ୍ରେ ପଞ୍ଜାବ କିଙ୍ଗସ୍କୁ 3 wicketରେ ପରାସ୍ତ କଲା ଦିଲ୍ଲୀ କ୍ୟାପିଟାଲ୍ସ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.6 MHz ଯୋଗେ ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଆକାଶବାଣୀ ସଦାସର୍ବଦା ଆପଣଙ୍କ ମନୋରଞ୍ଜନ ପାଇଁ। ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣିବା ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମରେ ଶୈଳଭାମାଙ୍କ କଣ୍ଠରେ ଗୀତଟିକୁ ବାପୁ ଗୋସ୍ୱାମୀଙ୍କ ରଚନାରୁ।

ଚିନ୍ମୟ ବିଦ୍ୟାଳୟ, ଇଂରାଜୀ ମାଧ୍ୟମ, ଛେଣ୍ଡ, ରାଉରକେଲା। ସ୍ୱତନ୍ତ୍ର ଆଦର୍ଶ, ସ୍ୱତନ୍ତ୍ର ଚିନ୍ତାଧାରା ଓ ସ୍ୱତନ୍ତ୍ର ଶିକ୍ଷା ପ୍ରଦାନ କରୁଥିବା ଏକ ଅନନ୍ୟ ଶିକ୍ଷାନୁଷ୍ଠାନ। ଚିନ୍ମୟ ସେବା ଟ୍ରଷ୍ଟ ଦ୍ୱାରା ପରିଚାଳିତ, ସ୍ୱାମୀ ଚିନ୍ମୟାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ, ଆଇସିଏସ୍ଇ ବୋର୍ଡ ସ୍ୱୀକୃତିପ୍ରାପ୍ତ, 34ତମ ବର୍ଷରେ ପଦାର୍ପଣ କରିଥିବା, ଉତ୍ତମ ମଣିଷ ଗଢ଼ୁଥିବା ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ, ଯେଉଁଠି ସର୍ବାଙ୍ଗୀନ ଶିକ୍ଷା, ଉଚିତ ମାର୍ଗଦର୍ଶନ ସହ ପିଲାଙ୍କ ସୁରକ୍ଷା, ସୁସ୍ଥତା ଓ ସର୍ବାଙ୍ଗୀନ ବିକାଶକୁ ଦିଆଯାଏ ପ୍ରାଥମିକତା। ଶତପ୍ରତିଶତ ପାସ୍ ହାର ସହ ଶ୍ରେଷ୍ଠ ଫଳାଫଳ ହେଉଛି ଯାହାର ଅନନ୍ୟ ସଫଳତା, ଯେଉଁଠି 2026-27 ଶିକ୍ଷାବର୍ଷ ପାଇଁ କେଜି ଶ୍ରେଣୀରୁ ନବମ ଶ୍ରେଣୀ ଏବଂ ବିଶେଷ ଭାବରେ ଏକାଦଶ ବିଜ୍ଞାନ ଓ ବାଣିଜ୍ୟ ଶ୍ରେଣୀ ପର୍ଯ୍ୟନ୍ତ ଚାଲିଛି ଏବେ ନାମଲେଖା, ଏବଂ ସମସ୍ତ ଶ୍ରେଣୀରେ ସୀମିତ ସ୍ଥାନ ରହିଛି। ତାହେଲେ ଆଉ ଡେରି କାହିଁକି? କେଜିରୁ ନବମ ଓ ଏକାଦଶ ଶ୍ରେଣୀରେ ନାମ ଲେଖାଇବା ପାଇଁ ବିଦ୍ୟାଳୟର କାର୍ଯ୍ୟାଳୟ ସହ ଆଜି ହିଁ ଯୋଗାଯୋଗ କରନ୍ତୁ। ସମୟ 8:00-11:00। ମୋବାଇଲ ନମ୍ବର 7873819988 ଏବଂ 9437109907। ଆଉ ଥରେ କହିଦେଉଛି ମୋବାଇଲ ନମ୍ବର 7873819988 ଏବଂ 9437109907। ଚିନ୍ମୟ ବିଦ୍ୟାଳୟ, ସଫଳତାର ଅନନ୍ୟ ଶିକ୍ଷାଳୟ।

ଶ୍ରୋତାବନ୍ଧୁ ଶୁଣିଲେ ଶୈଳଭାମା ଏବଂ ମାଧବ ଦାସଙ୍କ କଣ୍ଠରେ ଏହି ଗୀତଟିକୁ ଦେବୀତୋଷ ଆଚାର୍ଯ୍ୟଙ୍କ ରଚନାରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.6 ମେଗାହର୍ଜ ଯୋଗେ ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଆକାଶବାଣୀ ସଦାସର୍ବଦା ଆପଣଙ୍କ ମନୋରଞ୍ଜନ ପାଇଁ। ଶ୍ରୋତାବନ୍ଧୁ, ପରବର୍ତ୍ତୀ ଗୀତଟିକୁ ଶୁଣିବା ଅରବିନ୍ଦ ଦତ୍ତ ଏବଂ ସସ୍ମିତା ବିଶ୍ୱାଳଙ୍କ କଣ୍ଠରେ ବାପୁ ଗୋସ୍ୱାମୀଙ୍କ ରଚନାରୁ।

0: ଚିନ୍ମୟ ବିଦ୍ୟାଳୟ ଇଂରାଜୀ ମାଧ୍ୟମ ଛେଣ୍ଡ ରାଉରକେଲା ସ୍ୱତନ୍ତ୍ର ଆଦର୍ଶ ସ୍ୱତନ୍ତ୍ର ଚିନ୍ତାଧାରା ଓ ସ୍ୱତନ୍ତ୍ର ଶିକ୍ଷା ପ୍ରଦାନ କରୁଥିବା ଏକ ଅନନ୍ୟ ଶିକ୍ଷାନୁଷ୍ଠାନ ଚିନ୍ମୟ ସେବା ଟ୍ରଷ୍ଟ ଦ୍ୱାରା ପରିଚାଳିତ ସ୍ୱାମୀ ଚିନ୍ମୟାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ଆଇସିଏସ୍ଇ ବୋର୍ଡ ସ୍ୱୀକୃତିପ୍ରାପ୍ତ 34ତମ ବର୍ଷରେ ପଦାର୍ପଣ କରିଥିବା ଉତ୍ତମ ମଣିଷ ଗଢ଼ୁଥିବା ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଯେଉଁଠି ସର୍ବାଙ୍ଗୀନ ଶିକ୍ଷା ଉଚିତ ମାର୍ଗଦର୍ଶନ ସହ ପିଲାଙ୍କ ସୁରକ୍ଷା ସୁସ୍ଥତା ଓ ସର୍ବାଙ୍ଗୀନ ବିକାଶକୁ ଦିଆଯାଏ ପ୍ରାଥମିକତା ଶତପ୍ରତିଶତ ପାସ୍ ହାର ସହ ଶ୍ରେଷ୍ଠ ଫଳାଫଳ ହେଉଛି ଯାହାର ଅନନ୍ୟ ସଫଳତା ଯେଉଁଠି 2026-27 ଶିକ୍ଷାବର୍ଷ ପାଇଁ କେଜି ଶ୍ରେଣୀରୁ ନବମ ଶ୍ରେଣୀ ଏବଂ ବିଶେଷ ଭାବରେ ଏକାଦଶ ବିଜ୍ଞାନ ଓ ବାଣିଜ୍ୟ ଶ୍ରେଣୀ ପର୍ଯ୍ୟନ୍ତ ଚାଲିଛି ଏବେ ନାମଲେଖା ଏବଂ ସମସ୍ତ ଶ୍ରେଣୀରେ ସୀମିତ ସ୍ଥାନ ରହିଛି ତାହେଲେ ଆଉ ଡେରି କାହିଁକି କେଜିରୁ ନବମ ଓ ଏକାଦଶ ଶ୍ରେଣୀରେ ନାମ ଲେଖାଇବା ପାଇଁ ବିଦ୍ୟାଳୟର କାର୍ଯ୍ୟାଳୟ ସହ ଆଜି ହିଁ ଯୋଗାଯୋଗ କରନ୍ତୁ ସମୟ ସକାଳ 8ଟାରୁ ଦିନ 11ଟା ମୋବାଇଲ ନମ୍ବର 7873819988 ଏବଂ 9437109907 ଆଉ ଥରେ କହିଦେଉଛି ମୋବାଇଲ ନମ୍ବର 7873819988 ଏବଂ 9437109907 ଚିନ୍ମୟ ବିଦ୍ୟାଳୟ ସଫଳତାର ଅନନ୍ୟ ଶିକ୍ଷାଳୟ
1: ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବେଣ୍ଟରେ 102.6 ମେଗାହର୍ଜ ଯୋଗେ ଆକାଶବାଣୀ ସଦାସର୍ବଦା ଆପଣଙ୍କ ମନୋରଞ୍ଜନ ପାଇଁ ଶ୍ରୋତାବନ୍ଧୁ ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ 7008248758 ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ 8249809672 ନମ୍ବରଟି ଆଉଥରେ କହି ରଖୁଛି 8249809672 ଆକାଶବାଣୀ ରାଉରକେଲା ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବେ

0: ଯେଉଁଠି ସର୍ବାଙ୍ଗୀନ ଶିକ୍ଷା, ଉଚିତ ମାର୍ଗଦର୍ଶନ ସହ ପିଲାଙ୍କ ସୁରକ୍ଷା, ସୁସ୍ଥତା ଓ ସର୍ବାଙ୍ଗୀନ ବିକାଶକୁ ଦିଆଯାଏ ପ୍ରାଥମିକତା। ଶତ ପ୍ରତିଶତ ପାସ୍ ହାର ସହ ଶ୍ରେଷ୍ଠ ଫଳାଫଳ ହେଉଛି ଯାହାର ଅନନ୍ୟ ସଫଳତା। ଯେଉଁଠି 2026-27 ଶିକ୍ଷାବର୍ଷ ପାଇଁ କେଜି ଶ୍ରେଣୀରୁ ନବମ ଶ୍ରେଣୀ ଏବଂ ବିଶେଷ ଭାବରେ ଏକାଦଶ ବିଜ୍ଞାନ ଓ ବାଣିଜ୍ୟ ଶ୍ରେଣୀ ପର୍ଯ୍ୟନ୍ତ ଚାଲିଛି ଏବେ ନାମଲେଖା ଏବଂ ସମସ୍ତ ଶ୍ରେଣୀରେ ସୀମିତ ସ୍ଥାନ ରହିଛି, ତାହେଲେ ଆଉ ଡେରି କାହିଁକି? କେଜିରୁ ନବମ ଓ ଏକାଦଶ ଶ୍ରେଣୀରେ ନାମ ଲେଖାଇବା ପାଇଁ ବିଦ୍ୟାଳୟର କାର୍ଯ୍ୟାଳୟ ସହ ଆଜି ହିଁ ଯୋଗାଯୋଗ କରନ୍ତୁ। ସମୟ ସକାଳ 8:00 ଦିନ 11:00। ମୋବାଇଲ ନମ୍ବର 7873819988 ଏବଂ 9437109907। ଆଉ ଥରେ କହିଦେଉଛି ମୋବାଇଲ ନମ୍ବର 7873819988 ଏବଂ 9437109907। ଚିନ୍ମୟ ବିଦ୍ୟାଳୟ, ସଫଳତାର ଅନନ୍ୟ ଶିକ୍ଷାଳୟ।
1: ଆକାଶବାଣୀ ରାଉରକେଲା। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବେଣ୍ଡରେ 102.6 ମେଗାହର୍ଜ ଯୋଗେ। ଆକାଶବାଣୀ ସଦାସର୍ବଦା ଆପଣଙ୍କ ମନୋରଞ୍ଜନ ପାଇଁ। ଶ୍ରୋତାବନ୍ଧୁ, ବର୍ତ୍ତମାନ ଶୁଣିବା ସୁଗମ ସଙ୍ଗୀତରେ କେତୋଟି ଗୀତ ଶୁଣୁଛନ୍ତି। ଗୀତଟିକୁ ଶୁଣିବା ନିରଜ ନଳିନୀ କୁମାର ଏବଂ ରଘୁନାଥ ପାଣିଗ୍ରାହୀଙ୍କ ଯୁଗଳ କଣ୍ଠରେ ନାରାୟଣ ପ୍ରସାଦ ସିଂଙ୍କ ରଚନାରୁ।

ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ ଶୁଣିଲେ ନିରଜ ନଳିନୀ କୁମାର ଏବଂ ରଘୁନାଥ ପାଣିଗ୍ରାହୀଙ୍କ ଯୁଗଳ କଣ୍ଠରେ ଗୀତଟିକୁ ନାରାୟଣ ପ୍ରସାଦ ସିଂଙ୍କ ରଚନାରୁ। ଆକାଶବାଣୀ ରାଉରକେଲା ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବେଣ୍ଡରେ 102.6 ମେଗାହର୍ଜ ଯୋଗେ ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣିବା ବଣପାହାଡ଼ ଗୀତ କ୍ରମରେ ମୁଣ୍ଡା ଗୀତ ପରିବେଷଣ କରିଛନ୍ତି ଜୋସ୍ପା ଲୁଗୁନ୍ ଏବଂ ସାଥୀ।

0: ଶ୍ରୋତାବନ୍ଧୁ ଶୁଣୁଥିଲେ ବଣପାହାଡ଼ ଗୀତ କ୍ରମରେ ମୁଣ୍ଡା ଗୀତ ପରିବେଷଣ କରିଥିଲେ ଜୋସ୍ମା ଏକା ଏବଂ ସାଥୀ। ଆକାଶବାଣୀ ରାଉରକେଲା ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବେଣ୍ଡରେ 102.6 ମେଗାହର୍ଜ ଯୋଗେ ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣିବା ବିବିଧ ଭାରତୀ କାର୍ଯ୍ୟକ୍ରମ।
1: एक छोटे से अंतराल का चित्रलोक कार्यक्रम जारी रहेगा इस ब्रेक के बाद भी।

ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବେଣ୍ଡରେ 102.6 ମେଗାହର୍ଜ ଯୋଗେ ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଆକାଶବାଣୀ ସଦାସର୍ବଦା ଆପଣଙ୍କ ମନୋରଞ୍ଜନ ପାଇଁ। ଶ୍ରୋତାବନ୍ଧୁ, ସମୟ ବର୍ତ୍ତମାନ 10:00 ଶୁଣିବା ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ସିନେ ସଙ୍ଗୀତରେ କେତୋଟି ଚଳଚ୍ଚିତ୍ରର ଗୀତ। ପ୍ରଥମ ଗୀତଟିକୁ ଶୁଣିବା 1942 ଏ ଲଭ୍ ଷ୍ଟୋରୀ ଚଳଚ୍ଚିତ୍ରରୁ।

ଶ୍ରୋତାବନ୍ଧୁ ଶୁଣୁଥିଲେ ଜୟ ହୋ ଚଳଚ୍ଚିତ୍ରର ଏହି ଗୀତଟିକୁ। ପରବର୍ତ୍ତୀ ଗୀତଟିକୁ ଶୁଣିବା ଖୁବ୍ ସୁରତ ଚଳଚ୍ଚିତ୍ରରୁ। ଗୀତଟିକୁ ଗାଇଛନ୍ତି ଅଭିଜିତ ଏବଂ ନିର୍ଜା ପଣ୍ଡିତ।

0: ଚିନ୍ମୟ ବିଦ୍ୟାଳୟ, ଇଂରାଜୀ ମାଧ୍ୟମ, ଛେଣ୍ଡ, ରାଉରକେଲା। ସ୍ୱତନ୍ତ୍ର ଆଦର୍ଶ, ସ୍ୱତନ୍ତ୍ର ଚିନ୍ତାଧାରା ଓ ସ୍ୱତନ୍ତ୍ର ଶିକ୍ଷା ପ୍ରଦାନ କରୁଥିବା ଏକ ଅନନ୍ୟ ଶିକ୍ଷାନୁଷ୍ଠାନ। ଚିନ୍ମୟ ସେବା ଟ୍ରଷ୍ଟ ଦ୍ୱାରା ପରିଚାଳିତ, ସ୍ୱାମୀ ଚିନ୍ମୟାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ, ଆଇସିଏସ୍ଇ ବୋର୍ଡ ସ୍ୱୀକୃତିପ୍ରାପ୍ତ 34ତମ ବର୍ଷରେ ପଦାର୍ପଣ କରିଥିବା, ଉତ୍ତମ ମଣିଷ ଗଢ଼ୁଥିବା ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ, ଯେଉଁଠି ସର୍ବାଙ୍ଗୀନ ଶିକ୍ଷା, ଉଚିତ ମାର୍ଗଦର୍ଶନ ସହ ପିଲାଙ୍କ ସୁରକ୍ଷା, ସୁସ୍ଥତା ଓ ସର୍ବାଙ୍ଗୀନ ବିକାଶକୁ ଦିଆଯାଏ ପ୍ରାଥମିକତା। ଶତପ୍ରତିଶତ ପାସ୍ ହାର ସହ ଶ୍ରେଷ୍ଠ ଫଳାଫଳ ହେଉଛି ଯାହାର ଅନନ୍ୟ ସଫଳତା, ଯେଉଁଠି 2026-27 ଶିକ୍ଷାବର୍ଷ ପାଇଁ କେଜି ଶ୍ରେଣୀରୁ ନବମ ଶ୍ରେଣୀ ଏବଂ ବିଶେଷ ଭାବରେ ଏକାଦଶ ବିଜ୍ଞାନ ଓ ବାଣିଜ୍ୟ ଶ୍ରେଣୀ ପର୍ଯ୍ୟନ୍ତ ଚାଲିଛି ଏବେ ନାମଲେଖା, ଏବଂ ସମସ୍ତ ଶ୍ରେଣୀରେ ସୀମିତ ସ୍ଥାନ ରହିଛି। ତାହେଲେ ଆଉ ଡେରି କାହିଁକି? କେଜିରୁ ନବମ ଓ ଏକାଦଶ ଶ୍ରେଣୀରେ ନାମ ଲେଖାଇବା ପାଇଁ ବିଦ୍ୟାଳୟର କାର୍ଯ୍ୟାଳୟ ସହ ଆଜି ହିଁ ଯୋଗାଯୋଗ କରନ୍ତୁ। ସମୟ ସକାଳ 8ଟାରୁ ଦିନ 11ଟା। ମୋବାଇଲ ନମ୍ବର 7873819988 ଏବଂ 9437109907। ଆଉ ଥରେ କହିଦେଉଛି ମୋବାଇଲ ନମ୍ବର 7873819988 ଏବଂ 9437109907। ଚିନ୍ମୟ ବିଦ୍ୟାଳୟ, ସଫଳତାର ଅନନ୍ୟ ଶିକ୍ଷାଳୟ।
1: ହ୍ୟାଲୋ
2: ରାଜେଶ ବାବୁ, ମୁଁ ପୋଲିସ ଥାନାରୁ କହୁଛି।
1: ପୁଣି ଥରେ
2: ଆପଣ ଡିଜିଟାଲ ଆରେଷ୍ଟରେ ଅଛନ୍ତି, ଅନ୍ୟ କୋଠରୀକୁ ଯାଆନ୍ତୁ। ଏକୁଟିଆ ଆପଣଙ୍କ ପାର୍ସଲରେ ଡ୍ରଗ୍ସ ମିଳିଛି, ଲମ୍ବା ଫସିବେ।
3: 10,00,000 ଦିଅନ୍ତୁ, ବଞ୍ଚିଯିବେ।
1: ସାର୍ ଏତେ କୋଉଠୁ?
3: ହୋଟେଲ ଲିଙ୍କ ପଠେଇଛି, ଏବେ ପ୍ରୋସେସିଂ ପାଇଁ 2,00,000 ପଠାନ୍ତୁ, ବାକି ପରେ।
1: ସାର୍ 2,00,000
4: କଣ ହେଲା ବାପା?
1: ଝିଅ, ସେମାନେ କହୁଛନ୍ତି ମୋ ପାର୍ସଲ ଭିତରୁ ଡ୍ରଗ୍ସ ମିଳିଛି।
2: ଆରେ
1: କାଟିଦେଲା,
4: ପାନିକ ହୁଅନି ବାପା, ଡିଜିଟାଲ ଆରେଷ୍ଟ ଭଳି କିଛି ନାହିଁ, ଏସବୁ ଫ୍ରଡ୍।
1: ଫ୍ରଡ୍?
4: ପୋଲିସ, ବ୍ୟାଙ୍କ, RBI ଇତ୍ୟାଦି ନାମରେ ଆସୁଥିବା ସାଇବର ଅପରାଧୀଙ୍କ ଫୋନ କିମ୍ବା ଭିଡିଓ କଲ୍ ପ୍ରତି ସାବଧାନ ରୁହନ୍ତୁ। ତାଙ୍କୁ କୌଣସି ଟଙ୍କା ପଠାନ୍ତୁ ନାହିଁ, ଆଉ ତୁରନ୍ତ ପୋଲିସକୁ ରିପୋର୍ଟ କରନ୍ତୁ। ଯଦି ବୁଦ୍ଧିମତା ନ ଦେଖେଇବେ
1: ତ ଟଙ୍କା ହରେଇବେ।
5: RBI କହେ ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
6: ଶ୍ରୋତାବନ୍ଧୁ, ପରବର୍ତ୍ତୀ ଗୀତଟିକୁ ଶୁଣିବା ଲକ୍ ଚଳଚ୍ଚିତ୍ରରୁ। ଗୀତଟିକୁ ଗାଇଛନ୍ତି ସଲିମ ମର୍ଚାଣ୍ଟ।

ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଏଫ୍ଏମ୍ ବେଣ୍ଡରେ 102.6 ମେଗାହର୍ଜ ଯୋଗେ ଆକାଶବାଣୀ ସଦାସର୍ବଦା ଆପଣଙ୍କ ମନୋରଞ୍ଜନ ପାଇଁ। ଶ୍ରୋତାବନ୍ଧୁ ସମୟ ବର୍ତ୍ତମାନ ଦିନ 12 ଶୁଣିବା ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଆର୍ଟି ଉମଙ୍ଗର 1282 ଅଧ୍ୟାୟ।

0: बहुत ही मीठा गाना आपने सुना, मौसी फिल्म से था और हमने पूछा था गीतकार और संगीतकार का नाम। आप सभी ने बहुत प्यार से लिखा है और यहाँ तक कि आप सब ने इसका सन भी बताया कि किस सन में ये पिक्चर आई थी। तो बहरहाल गीतकार भरत व्यास और संगीत वसंत देसाई का था और इसमें गायक स्वर थे तलत महमूद और लता मंगेशकर के। हमारे एक साथी लिखते हैं कि सूरज रे जलते रहना, ये गाना सुनते ही मुझे उन वीर वीरांगनाओं की याद आती है जिन्होंने हमें आज़ादी की किरण देने के लिए खुद को सर्वस्व कर दिया और उन्हीं के वजह से आज हम यहाँ हैं। बिल्कुल बहुत सही बात आप लिख रहे हैं। तो वहीं दूसरे साथी लिखते हैं कि फिल्म हरिश्चंद्र तारामती में हेमंत कुमार का स्वर था, भाई हमारी और आपकी पसंद एक है और इन्होंने बहुत ही अच्छी सी एक इमोजी भी बना के भेजी है। और एक साथी क्या लिखते हैं कि कभी किसी को मुकम्मल जहाँ नहीं मिलता, कहीं जमीन तो आसमान नहीं मिलता, अगर कहीं तारा जमीन पर उतर आए और वो मुझसे रूबरू हो जाए तो मैं अपने दिल की बसी तमाम बातें साझा करूंगा। मैं उससे कहूंगा कि देखो भाई, मैं अपनी उलझनों परेशानियों में इस कदर उलझा हुआ हूं कि सही रास्ता नहीं ढूंढ पा रहा हूं, तू मुझे वो सही रास्ता ढूंढने में मदद कर। बहुत से ख्वाब देखता हूँ लेकिन वो बमुश्किल हकीकत में तब्दील होते हैं। उस तारे से कहूँगा कि मुझे वो हिम्मत फरहाम करे कि मैं उन अधूरे ख्वाबों को दुनिया के उसूलों के बीच चलकर अपनी पहचान बनाकर पूरा कर लूँ। क्या बात है, आपके सारे ख्वाब पूरे हों ये हमारी शुभकामनाएं। और दूसरे साथी लिख रहे हैं कि रात जितनी घनी होती है सवेरा उतना ही करीब होता है। आगे भी इन्होंने बहुत कुछ लिखा है, वो मैं पढ़ती हूँ। लिखते हैं, हर काली रात अपने साथ थकावट और सन्नाटा लाती है लेकिन ये इस बात का प्रमाण भी है कि पुराना वक्त बीत चुका है। क्षितिज पर उभरती पहली किरण केवल उजाला नहीं बल्कि संघर्षों पर विजय का प्रतीक है। नई उम्मीदें हमें साहस देती हैं कि हम अपनी गलतियों को पीछे छोड़कर एक नई शुरुआत करें। मृदुल कल्पनाओं के दिन, सुखद भविष्य के सुंदर सपने अक्सर सबसे कठिन रातों के गर्भ से ही जन्म लेते हैं। कितने सुंदर शब्दों में पिरोया है आपने दिल की भावनाओं को। एक साथी ने लिखा है, आज की इबारत एक बहुत ही अच्छा संदेश दे रही है कि कभी भी निराश होने की ज़रूरत नहीं है क्योंकि हर अंधेरी रात के बाद एक उजली सुबह आती है। इसलिए परमपिता परमेश्वर पर विश्वास रखकर आप अपना कर्म करें और सुरीला सफ़र तय करते रहें। साथियों बहुत ज़रूरी होते हैं यहाँ पर रिश्ते बनाने, रिश्ते बना कर रखना, क्योंकि कुछ रिश्ते चांद की तरह होते हैं जो दूर होकर भी दिल के बहुत पास।
1: तेबे प्रथमे शुणन्तु ओडियारे संवाद आम केन्द्ररु।
2: आकाशवाणी संवाद पढ़ुछन्ति महेश्वर साहू। मुख्य संवाद, प्रश्नपत्र प्रघट अभियोग नहीं स्नातक डाक्तरी शिक्षा प्रवेशिका परीक्षा नीट यूजी 2026 बातिल। आसामर मुख्यमंत्री भावे शपथ ग्रहण कले वरिष्ठ बीजेपी नेता हिमंत विश्व शर्मा, जोगदले प्रधानमंत्री, स्वराष्ट्रमंत्री और प्रतिरक्षा मंत्री। आंतर्जातिक सेविका दिवस अवसर में 15 जन सेविका को राष्ट्रीय फ्लोरेंस नाइटिंगेल पुरस्कार प्रदान कले राष्ट्रपति। चलित मास 18 तारीख में दिनिकिया ओडिशा गस्तरे आसिबे बीजेपी राष्ट्रीय अध्यक्ष नितिन नवीन। एवं आईपीएल क्रिकेट रे आज अनुष्ठित हेबो गुजरात टाइटन्स एवं सनराइजर्स हैदराबाद मध्यरे मैच। जातीय परीक्षा परिचालना संस्था एनटीए चलित मास 3 तारीख में अनुष्ठित स्नातक डाक्तरी शिक्षा प्रवेशिका परीक्षा नीट यूजी 2026 को बातिल करने को निष्पत्ति नेछि। सामाजिक गणमाध्यम संस्था पक्षर् दिजाइवा सूचना अनुजाई एनटीएर विश्वसनीयता और परीक्षार्थी स्वास्थ्य दृष्टि यह निष्पत्ति ग्रहण कर केन्द्र सरकार प्रश्नपत्र प्रघट अभियोगर सीबीआई तदंतपाई निष्पत्ति एनटीए तदंतर संपूर्ण सहयोग करने तदंतकारी संस्था को समस्त दस्ताविज जगैदेव। प्रश्नपत्र प्रघट अभियोग आईन प्रवर्तनकारी संस्था एवं केन्द्रीय संस्थार सहयोगे होता प्राथमिक अनुसंधान पर परीक्षा बातिल निष्पत्ति एनटीए सूचना देछि। परवर्ती परीक्षा सूची संपर्क में विज्ञप्ति मध्यम परीक्षार्थी को जणाइ दिया एनटीए कहिछि। तेबे नीट परीक्षार्थी मानंकु पुनः पंजीकरण करिबाकु पडिबो नाही किंबा परीक्षा फीस देबाकु हेबो नाही बोली एनटीए कहिछि। परवर्ती परीक्षा रे केन्द्र अपरिवर्तित रहिबो बोली एनटीए पक्षरु सूचना दिया जाइछि। ବରିଷ୍ଠ ବିଜେପି ନେତା ହିମନ୍ତ ବିଶ୍ୱଶର୍ମା ଆଜି ଆସାମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। କ୍ରମାଗତ ଭାବେ ସେ ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିଛନ୍ତି। ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ ଡକ୍ଟର ଶର୍ମାଙ୍କୁ ଗୁଆହାଟୀର ଖାନପଡ଼ାସ୍ଥିତ ପଶୁ ସମ୍ପଦ ମହାବିଦ୍ୟାଳୟ ପଡ଼ିଆରେ ଅନୁଷ୍ଠିତ ଉତ୍ସବରେ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ଡକ୍ଟର ଶର୍ମାଙ୍କ ସହିତ ଚାରିଜଣ ବିଧାୟକ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସେମାନେ ହେଉଛନ୍ତି ବିଜେପିର ରାମେଶ୍ୱର ତେଲି ଓ ଅଜନ୍ତା ନିୟୋଗ, ଆସାମ ଗଣପରିଷଦର ଅତୁଲ ବୋରା ଏବଂ ବୋଡୋଲ୍ୟାଣ୍ଡ ପିପୁଲ୍ସ ଫ୍ରଣ୍ଟର ଚରଣ ବୋରୋ। ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଅନ୍ୟ କେନ୍ଦ୍ରମନ୍ତ୍ରୀ ଓ ଏନ୍ଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗ ଦେଇଥିଲେ। 126 ଆସନ ବିଶିଷ୍ଟ ଆସାମ ବିଧାନସଭାରେ ଚଳିତ ନିର୍ବାଚନରେ ବିଜେପି 82 ଆସନ ଅକ୍ତିଆର କରିଥିବାବେଳେ ଏହାର ସହଯୋଗୀ ଦଳ ଆସାମ ଗଣପରିଷଦ ଏବଂ ବୋଡୋଲ୍ୟାଣ୍ଡ ପିପୁଲ୍ସ ଫ୍ରଣ୍ଟ 10 ଲେଖାଏଁ ଆସନ ଅକ୍ତିଆର କରିଥିଲେ। ପଶ୍ଚିମ ଏସିଆ ପରିସ୍ଥିତିକୁ ଚଳିତ ଦଶନ୍ଧିର ସବୁଠୁ ସଙ୍କଟ ଭାବରେ ବର୍ଣ୍ଣନା କରି ଦେଶବାସୀଙ୍କୁ ଜାତୀୟ ସମ୍ପଦ ଉପରେ ବୋଝ କମ୍ କରିବା ପାଇଁ ଏକତ୍ରିତ ହେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେଇଛନ୍ତି। ଗତକାଲି ଭଦୋଦରାରେ ସର୍ଦ୍ଦାର ଧାମ ଛାତ୍ରାବାସର ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଆମ ସମସ୍ତଙ୍କୁ ଆମର କର୍ତ୍ତବ୍ୟ ପାଳନ କରିବାକୁ ହେବ ଏବଂ ଦେଶର ସମ୍ପଦ ଉପରେ ବୋଝ କମ୍ କରିବା ଲାଗି ଏକତ୍ର ହୋଇ କାର୍ଯ୍ୟ କରିବାକୁ ପଡ଼ିବ। ସେ କହିଛନ୍ତି, ବିଦେଶରୁ ଆମଦାନୀ ହେଉଥିବା ଉତ୍ପାଦର ବ୍ୟବହାର କମ୍ କରି ବିଦେଶୀ ମୁଦ୍ରା ଖର୍ଚ୍ଚ ହେଉଥିବା କାର୍ଯ୍ୟରୁ ଦୂରରେ ରହିବାକୁ ହେବ। ପ୍ରଧାନମନ୍ତ୍ରୀ ମୋଦି ଏହି ଅବସରରେ ଭୋକାଲ୍ ଫର୍ ଲୋକାଲ୍ ଉପରେ ଗୁରୁତ୍ୱ ଦେଇ ସ୍ଥାନୀୟ ଉତ୍ପାଦ ବ୍ୟବହାରକୁ ଅଧିକ କରିବା ଲାଗି ଆହ୍ୱାନ ଦେଇଛନ୍ତି।
3: ପେଟ୍ରୋଲ ଡିଜେଲ କା ଉପଯୋଗ କମ୍ କରେଁ, ମେଟ୍ରୋ କା ଉପଯୋଗ କରେଁ, ଇଲେକ୍ଟ୍ରିକ ବସ୍ ଅର୍ ପବ୍ଲିକ ଟ୍ରାନ୍ସପୋର୍ଟ କା ଅଧିକ ଇସ୍ତେମାଲ କରେଁ, କାର ପୁଲିଂ କୁ ବଢ଼ାବା ଦେ। ଇଏ ଜରୁରୀ ହେ କି ସରକାରୀ ଅର୍ ପ୍ରାଇଭେଟ ଦୋନୋ ହି ଦପ୍ତରୋ ମେ ଭର୍ଚୁଆଲ ମିଟିଂ ଅର୍ ୱର୍କ ଫ୍ରମ୍ ହୋମ୍ କୁ ପ୍ରାଥମିକତା ଦି ଯାଏ। ମୈଁ କୁଛ ସ୍କୁଲୋ ସେ ବି ଆଗ୍ରହ କରୁଙ୍ଗା କି କୁଛ ସମୟ କେ ଲିଏ ଅନଲାଇନ କ୍ଲାସେସ କି ବ୍ୟବସ୍ଥା ପର କାମ କରେ। ମୈଁ ଆପ ସବସେ ଆଗ୍ରହ କରୁଙ୍ଗା କି ଜବ ତକ ହାଲାତ ସାମାନ୍ୟ ନ ହୋ ହମ ସୋନେ କି ଖରିଦ କୋ ଟାଲେ।
2: ପ୍ରଧାନମନ୍ତ୍ରୀ କହିଛନ୍ତି, ଏହାଦ୍ୱାରା ସ୍ଥାନୀୟ ଉଦ୍ୟୋଗୀମାନେ ମଧ୍ୟ ସଶକ୍ତ ହୋଇପାରିବେ। ଫ୍ଲୋରେନ୍ସ ନାଇଟେଙ୍ଗଲଙ୍କ ଜନ୍ମବାର୍ଷିକୀ ପାଳନ ଅବସରରେ ଆଜି ଆନ୍ତର୍ଜାତିକ ସେବିକା ଦିବସ ପାଳନ କରାଯାଉଛି। ଆନ୍ତର୍ଜାତିକ ସେବିକା ପରିଷଦ ପକ୍ଷରୁ ପ୍ରତିବର୍ଷ ପାଳନ କରାଯାଉଥିବା ଏହି ଦିବସ ଅବସରରେ ଚଳିତ ବର୍ଷର ବାର୍ତ୍ତା ରହିଛି, ଆମ ନର୍ସ ଆମ ଭବିଷ୍ୟତ, ନର୍ସଙ୍କୁ ସଶକ୍ତ କରିବା, ଜୀବନ ବଞ୍ଚାଇବା। ଏହି ଶୀର୍ଷକ ଦେଶର ସ୍ୱାସ୍ଥ୍ୟ କ୍ଷେତ୍ରର ପ୍ରଗତିରେ ସେବିକାଙ୍କ ଭୂମିକାକୁ ଆଲୋକପାତ କରୁଛି। ସ୍ୱାସ୍ଥ୍ୟ କ୍ଷେତ୍ରକୁ ସୁଦୃଢ଼ କରିବାରେ ସେବିକାଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ଅବସରରେ ସେବିକା ସମାଜକୁ ଅଭିନନ୍ଦନ ଜଣାଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି, ମଣିଷର ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ସେବିକା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାନ୍ତି। ଆନ୍ତର୍ଜାତିକ ସେବିକା ଦିବସ ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଏବଂ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସେବିକାମାନଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, ସେବିକାମାନେ ହେଉଛନ୍ତି ଦେଶର ସ୍ୱାସ୍ଥ୍ୟସେବାର ମେରୁଦଣ୍ଡ ସଦୃଶ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି 15 ଜଣ ସେବିକାଙ୍କୁ ରାଷ୍ଟ୍ରୀୟ ଫ୍ଲୋରେନ୍ସ ନାଇଟେଙ୍ଗଲ ପୁରସ୍କାର 2026 ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ଏହି ପୁରସ୍କାର ପ୍ରଦାନ କରାଯାଇଛି। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ପଞ୍ଜୀକୃତ ସେବିକା ଓ ସେବା କାର୍ଯ୍ୟ ସହ ସମ୍ପର୍କିତ ଅନ୍ୟମାନଙ୍କୁ ପୁରସ୍କାର ବାବଦକୁ ପ୍ରମାଣପତ୍ର 1,00,000 ଟଙ୍କା ଓ ପଦକ ପ୍ରଦାନ କରାଯାଇଥାଏ। ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରସାଦ ନଡ୍ଡା, ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ରାଓ ଯାଦବ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, 1973 ମସିହାରୁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଉଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରନାଥ ରଥଙ୍କ ହତ୍ୟା ଘଟଣାର ତଦନ୍ତଭାର ସିବିଆଇ ଗ୍ରହଣ କରିଛି। ପଶ୍ଚିମବଙ୍ଗ ପୋଲିସର ଅନୁମୋଦନ କ୍ରମେ ସିବିଆଇକୁ ତଦନ୍ତଭାର ହସ୍ତାନ୍ତର କରିଛି। ସୂଚନା ଅନୁଯାୟୀ, କୋଲକାତା ଜୋନ୍ର ସିବିଆଇର ଯୁଗ୍ମ ନିର୍ଦ୍ଦେଶକଙ୍କ ତତ୍ତ୍ୱାବଧାନରେ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଘଟଣାର ତଦନ୍ତ କରିବ। ଆଜି ସିବିଆଇର ଏକ ଟିମ୍ ମଧ୍ୟମଗ୍ରାମ ପୋଲିସ ଷ୍ଟେସନ ପରିଦର୍ଶନ କରି ଘଟଣାସ୍ଥଳକୁ ଯିବାର କାର୍ଯ୍ୟକ୍ରମ ରହିଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଚଳିତ ମାସ 18 ଦିନିକିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଗସ୍ତ କାଳରେ ସେ ଦଳକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ସାଂଗଠନିକ ସମୀକ୍ଷା କରିବେ। ଗତବର୍ଷ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ହାସଲ କରିବା ପରେ ଦଳ ଯେଭଳି ତୃଣମୂଳ ସ୍ତରରେ ଲୋକମାନଙ୍କ ଆହୁରି ନିକଟତର ହୋଇପାରିବ ସେ ନେଇ ଶ୍ରୀ ନବୀନ ଆଲୋଚନା କରିବେ। ଭୁବନେଶ୍ୱର ଦଳୀୟ ମୁଖ୍ୟ କାର୍ଯ୍ୟାଳୟରେ ଶ୍ରୀ ନବୀନ ଏକ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେବେ। ଦଳୀୟ ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିବା ପରେ ଶ୍ରୀ ନବୀନଙ୍କ ଓଡ଼ିଶାକୁ ଏହା ପ୍ରଥମ ଗସ୍ତ ହେବ। ପଶ୍ଚିମବଙ୍ଗର ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱରେ ପ୍ରଥମ କ୍ୟାବିନେଟ୍ ବୈଠକରେ ନିଆଯାଇଥିବା ନିଷ୍ପତ୍ତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, ପଶ୍ଚିମବଙ୍ଗର ଲୋକଙ୍କ କଲ୍ୟାଣ ହେଉଛି ସର୍ବୋଚ୍ଚ ପ୍ରାଥମିକତା। ଉଚ୍ଚମାନର ଏବଂ ସୁଲଭ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରୁଥିବା ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟସେବା ଯୋଜନା ଆୟୁଷ୍ମାନ ଭାରତ ରାଜ୍ୟବାସୀଙ୍କୁ ଯୋଗାଇ ଦିଆଯିବ। ଡବଲ ଇଞ୍ଜିନ୍ ସରକାର ପଶ୍ଚିମବଙ୍ଗରେ ପ୍ରମୁଖ କେନ୍ଦ୍ରୀୟ ଯୋଜନାଗୁଡ଼ିକର ନିରବଚ୍ଛିନ୍ନ ବିତରଣକୁ ସୁନିଶ୍ଚିତ କରିବ ବୋଲି ଶ୍ରୀ ମୋଦି କହିଛନ୍ତି। ପଶ୍ଚିମବଙ୍ଗରେ ନୂତନ ସରକାର ଗଠନ ହେବା ପରେ ଗତକାଲି ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଗୁଡ଼ିକ ମଧ୍ୟରେ ବାଂଲାଦେଶ ସୀମାରେ ବାଡ଼ ଲଗାଇବା ପାଇଁ 45 ଦିନ ମଧ୍ୟରେ ସୀମା ସୁରକ୍ଷା ବଳ BSFକୁ ଜମି ହସ୍ତାନ୍ତର କରିବା ସାମିଲ ରହିଛି। ରାଜ୍ୟ ସରକାର ମଧ୍ୟ କେନ୍ଦ୍ରର ଫ୍ଲାଗ୍ସିପ୍ ଯୋଜନା ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଯୋଜନା ସହିତ ରାଜ୍ୟରେ କେନ୍ଦ୍ର ସରକାରଙ୍କ ଅନ୍ୟାନ୍ୟ କଲ୍ୟାଣକାରୀ ପଦକ୍ଷେପ କାର୍ଯ୍ୟକାରୀ କରିବାକୁ ଘୋଷଣା କରିଛନ୍ତି। ଇରାନ ଓ ଆମେରିକା ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନାମୂଳକ ପରିସ୍ଥିତି ମଧ୍ୟରେ ମଧ୍ୟସ୍ଥତା ଭୂମିକା ନିର୍ବାହ କରୁଥିବା ପାକିସ୍ତାନ ନିଜ ଦେଶର ସାମରିକ ଘାଟି ବ୍ୟବହାର ଲାଗି ଇରାନ ସେନାକୁ ଅନୁମତି ପ୍ରଦାନ କରିଛି। ଆମେରିକାର ଏକ ସଂସ୍ଥାର ରିପୋର୍ଟ ଅନୁଯାୟୀ ପାକିସ୍ତାନର ରାଓ୍ୱଲପିଣ୍ଡିରେ ଥିବା ନୁର୍ ଖାନ୍ ବାୟୁସେନା ଘାଟି ନିକଟରେ ଇରାନର କେତେକ ଯୁଦ୍ଧ ଜାହାଜ ମୁତୟନ ହୋଇଛି। ଏହି ଘଟଣା ନେଇ ଆମେରିକାର ରିପବ୍ଲିକାନ୍ ସିନେଟ୍ ସଦସ୍ୟ ଲିଣ୍ଡସେ ଗ୍ରାହମ୍ ଆମେରିକା ଇରାନ ମଧ୍ୟରେ ମଧ୍ୟସ୍ଥି ସାଜିଥିବା ପାକିସ୍ତାନ ଭୂମିକାର ପୁନଃ ମୂଲ୍ୟାୟନ ଲାଗି କହିଛନ୍ତି। ଏହି ରିପୋର୍ଟରେ ଇରାନ କେତେକ ବେସାମରିକ ବିମାନକୁ ଆଫଗାନିସ୍ତାନକୁ ସ୍ଥାନାନ୍ତର କରିଥିବା ସୂଚନା ଦିଆଯାଇଛି। ଆଇପିଏଲ୍ କ୍ରିକେଟରେ ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ସନ୍ଧ୍ୟା 7:30ରେ ଗୁଜରାଟ ଟାଇଟନ୍ସ ଏବଂ ସନ୍ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଗତକାଲି ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ 3 wicketରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଛି। ସମ୍ବାଦ ଶେଷ ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗ ନେଇ ସ୍ନାତକ ଡାକ୍ତରୀ ଶିକ୍ଷା ପ୍ରବେଶିକା ପରୀକ୍ଷା ନିଟ୍ UG 2026 ବାତିଲ। ଆସାମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ବରିଷ୍ଠ ବିଜେପି ନେତା ହିମନ୍ତ ବିଶ୍ୱଶର୍ମା, ଯୋଗଦେଲେ ପ୍ରଧାନମନ୍ତ୍ରୀ, ସ୍ୱରାଷ୍ଟ୍ରମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ। ଆନ୍ତର୍ଜାତିକ ସେବିକା ଦିବସ ଅବସରରେ 15 ଜଣ ସେବିକାଙ୍କୁ ରାଷ୍ଟ୍ରୀୟ ଫ୍ଲୋରେନ୍ସ ନାଇଟିଙ୍ଗଲ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ଚଳିତ ମାସ 18 ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ। ଏବଂ ଆଇପିଏଲ୍ କ୍ରିକେଟରେ ଆଜି ଅନୁଷ୍ଠିତ ହେବ ଗୁଜରାଟ ଟାଇଟନ୍ସ ଏବଂ ସନ୍ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମ୍ୟାଚ୍। ସମ୍ବାଦ ଶେଷ ହେଲା।
4: ଗୁଡ୍ ଆଫ୍ଟରନୁନ୍, ଦିସ୍ ଇଜ୍ ଆକାଶବାଣୀ ଆଣ୍ଡ ଆଇ ଆମ୍ ବଲ୍ସା ୱିଲିୟମ୍ସ ୱିଥ୍ ଦ ମିଡ୍ ଡେ ନ୍ୟୁଜ୍। The headlines. NEET exam for admission to undergraduate medical education cancelled over paper leak allegations. CBI probe ordered. Himanta Biswa Sarma takes oath as Chief Minister of Assam for second consecutive term. CBI takes over probe into murder of West Bengal Chief Minister Shubhendu Adhikari's aide Chandranath Rath. President Draupadi Murmu confers National Florence Nightingale Awards on 15 nursing professionals. And in IPL cricket, Gujarat Titans to take on Sunrisers Hyderabad in Ahmedabad this evening. The National Testing Agency, NTA, has decided to cancel the NEET UG 2026 examination conducted on the 3rd of this month for admission to undergraduate medical education. In a social media post, NTA informed that the decision has been taken in the interest of students and in recognition of the trust on which the national examination system rests. The agency also stated that the government has decided to refer the matter to the Central Bureau of Investigation for a comprehensive inquiry into the allegations of paper leak. The agency said it will extend full cooperation to the Bureau and provide all materials, records and assistance required for the investigation. It said the decision was taken following inputs examined by the NTA in coordination with central agencies and investigative findings shared by the law enforcement agencies. The NTA said the examination will be reconducted on dates to be notified separately. Registration details, Candidature Information and Examination Centre selected for the May 2026 cycle will remain unchanged and be carried forward to the reconducted examination. The agency informed that no fresh registration will be required and no additional examination fee will be levied. Senior BJP leader Himanta Biswa Sarma has taken oath as the Chief Minister of Assam for a second consecutive term. Governor Lakshman Prasad Acharya administered him the oath of office in secrecy at a ceremony held at the Veterinary College ground in Kanapara, Guwahati.
5: মই শ্রী হিমন্ত বিশ্ব শর্মা ঈশ্বরৰ নামত শপথ লওঁ যে বিধিৰ দ্বাৰা স্থাপিত ভাৰতৰ সংবিধানৰ প্ৰতি মই প্ৰকৃত বিশ্বাস আৰু আনুগত্য পোষণ কৰিম.
4: Along with Dr. Sarma, four MLAs were also sworn in as cabinet ministers. They include Rameshwar Teli and Ajanta Niyog of the BJP, Atul Bora of the Ahom Gana Parishad, and Charan Boro from the Borderland People's Front. Prime Minister Narendra Modi, Union Home Minister Amit Shah, Defence Minister Rajnath Singh, several union ministers and chief ministers from NDA-ruled states attended the ceremony. With this, Dr. Sarma has become the first non-Congress leader in Assam to serve consecutive terms as Chief Minister. The National Democratic Alliance, NDA, returned to power for a third consecutive term in the state, securing 102 seats in the 126-member Assam Legislative Assembly. The Bharatiya Janata Party emerged as the dominant force with 82 seats, while its allies, the Ahom Gana Parishad and the Borderland People's Front, won 10 seats each. The Central Bureau of Investigation, CBI, has taken over the investigation into the murder of Chandranath Roth, personal aide to West Bengal Chief Minister Shubhendu Adhikari. Acting on a recommendation from the state police, the agency officially took over the probe into the case today. In a statement, the CBI said a special investigation team will be formed under the supervision of the joint director of its Kolkata zone. Meanwhile, the state police are preparing to hand over the case diary to the agency. A CBI team is likely to visit Madhyam Gram police station and inspect the crime scene later today. Meanwhile, the CBI has formed a seven-member team led by DIG Pankaj Singh to conduct the investigation. In West Bengal, a division bench of the Calcutta High Court comprising Justices Raja Shekhar Mantha and Rai Chattopadhyay has stepped aside from hearing the RG Kaur rape and murder case. During today's hearing, the CBI submitted a progress report in a sealed envelope. Counsel for the victim's family alleged that no fresh investigation had been carried out by the agency. Justice Mantha observed that adequate time could not be devoted to the case due to other pending matters and directed that it be referred to the Chief Justice, suggesting that a commission could be formed if necessary. Prime Minister Narendra Modi has hailed the decisions of the first cabinet meeting under West Bengal's newly elected Chief Minister, Shubhendu Adhikari. In a social media post, the Prime Minister said, "The welfare of people of West Bengal is their top priority." Mr. Modi expressed happiness that the people of the state will have access to Ayushman Bharat, the world's largest healthcare scheme that ensures top quality and affordable healthcare. The Prime Minister added that the double-engine government will ensure seamless delivery of key central schemes. The state government announced several important decisions after the first cabinet meeting yesterday. Transfer of land to the Border Security Force within 45 days for fencing the borders with Bangladesh was among the decisions. Petroleum and Natural Gas Minister Hardeep Singh Puri today said India has increased its domestic LPG production from nearly 36,000 tonnes per day to 54,000 tonnes amid the West Asia conflict. The minister said this while addressing the annual Business Summit 2026 in New Delhi. The minister said, while many nations have faced skyrocketing prices and fuel shortages over the last few months, India has managed to keep domestic prices relatively stable. He said the country maintains a buffer stock of 60 days for crude oil and LNG.

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଅନ୍ତର୍ଜାତୀୟ ସେବିକା ଦିବସ ଅବସରରେ ସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ 15 ଜଣଙ୍କୁ ଫ୍ଲୋରେନ୍ସ ନାଇଟିଙ୍ଗେଲ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ନେଇ ନିଟ୍ ୟୁଜି ପରୀକ୍ଷା 2026 ବାତିଲ। ଆସାମର ମୁଖ୍ୟମନ୍ତ୍ରୀ ଭାବେ ଲଗାତାର ଦ୍ୱିତୀୟ ଥର ପାଇଁ ଶପଥ ଗ୍ରହଣ କଲେ ହିମନ୍ତ ବିଶ୍ୱଶର୍ମା। ଏବଂ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା 48 ଘଣ୍ଟା ମଧ୍ୟରେ ସୁଦୃଶ୍ୟ ଲଘୁଚାପରେ ପରିଣତ ହେବା ସମ୍ଭାବନା। ରୋଗୀ ସେବା ଲାଗି ନର୍ସମାନଙ୍କର କଠିନ ପରିଶ୍ରମ ସମର୍ପଣ ଭାବକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଆଜି ଅନ୍ତର୍ଜାତୀୟ ନର୍ସ ଦିବସ ପାଳନ କରାଯାଉଛି। ଆଧୁନିକ ନର୍ସିଂ ସେବା ଆରମ୍ଭ କରିଥିବା ଫ୍ଲୋରେନ୍ସ ନାଇଟିଙ୍ଗେଲଙ୍କ ଜନ୍ମଦିନକୁ ସ୍ମରଣ କରିବା ପାଇଁ 1965 ମସିହାରୁ ମଇ ମାସ 12 ତାରିଖକୁ ନର୍ସିଂ ବା ସେବିକା ଦିବସ ଭାବେ ପାଳନ କରାଯାଇଆସୁଛି। ଚଳିତ ବର୍ଷ ସେବିକା ଦିବସର ବାର୍ତ୍ତା ରହିଛି, ଆମ ନର୍ସ ଆମ ଭବିଷ୍ୟତ, ନର୍ସକୁ ସଶକ୍ତ କରିବା, ଜୀବନ ବଞ୍ଚାଇବା। ନର୍ସମାନଙ୍କର ଅଧିକାର ଓ ସଂଘର୍ଷ ବିଷୟରେ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ଜାତୀୟ ଅନ୍ତର୍ଜାତୀୟ ସ୍ତରରେ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ନୂଆଦିଲ୍ଲୀ ରାଷ୍ଟ୍ରପତି ଭବନରେ ଆଜି ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗେଲ ପୁରସ୍କାର 2026 ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନର୍ସିଂ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିଥିବା 15 ଜଣ ବୃତ୍ତିଧାରୀଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି। ସମାବେଶକୁ ସମ୍ବୋଧନ କରି ରାଷ୍ଟ୍ରପତି କହିଛନ୍ତି, ନର୍ସିଂ କର୍ମଚାରୀ ସେବାର ସର୍ବୋଚ୍ଚ ମାନଦଣ୍ଡକୁ ପ୍ରତିପାଦନ କରିବା ସହ ଅତ୍ୟନ୍ତ ଆହ୍ୱାନଜନକ ପରିସ୍ଥିତିରେ ମଧ୍ୟ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପ୍ରଦାନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାନ୍ତି। ସମସ୍ତ ପୁରସ୍କାରପ୍ରାପ୍ତ ବୃତ୍ତିଧାରୀ ଏବଂ ନର୍ସିଂ କର୍ମଚାରୀ ଓ ସ୍ୱାସ୍ଥ୍ୟସେବା ପ୍ରଦାନକାରୀଙ୍କ ଅବଦାନକୁ ରାଷ୍ଟ୍ରପତି ଉଚ୍ଚ ପ୍ରଶଂସା କରିଛନ୍ତି। କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଏବଂ ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ରାଓ ଯାଦବ ମଧ୍ୟ ଉପସ୍ଥିତ ଥିଲେ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା 1973 ମସିହାରେ ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗେଲ ପୁରସ୍କାର ପ୍ରତିଷ୍ଠା କରାଯାଇଥିଲା। ଦେଶବ୍ୟାପୀ ସରକାରୀ ତଥା ସ୍ୱେଚ୍ଛାସେବୀ ସଂଗଠନଗୁଡ଼ିକ ମାଧ୍ୟମରେ ସେବା ପ୍ରଦାନ କରୁଥିବା ପଞ୍ଜିକୃତ ନର୍ସ, ଧାଇ ଏବଂ ସହାୟକ ନର୍ସ ଓ ମହିଳା ସ୍ୱାସ୍ଥ୍ୟ ପରିଦର୍ଶକଙ୍କୁ ଏହି ପୁରସ୍କାର ପାଇଁ ପ୍ରତିବର୍ଷ ମନୋନୀତ କରାଯାଇଥାଏ। ପୁରସ୍କାର ବାବଦରେ ଏକ ପ୍ରମାଣପତ୍ର ଏବଂ 1,00,000 ଟଙ୍କାର ନଗଦ ପୁରସ୍କାର ଓ ପଦକ ପ୍ରଦାନ କରାଯାଇଥାଏ। ନର୍ସିଂ ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନର୍ସଙ୍କ ନିଃସ୍ୱାର୍ଥପର ସେବାର ଉଚ୍ଚ ପ୍ରଶଂସା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ମାଝୀ କହିଛନ୍ତି, ଭାରତୀୟ ସଂସ୍କୃତିରେ ସେବା ପରମ ଧର୍ମ ଭାବନାକୁ ସର୍ବୋଚ୍ଚ ସ୍ଥାନ ଦିଆଯାଇଛି। କରୁଣାମୟ ବ୍ୟବହାର ଏବଂ ମାନବତା ପ୍ରତି ଅକ୍ଳାନ୍ତ ସମର୍ପଣ ମାଧ୍ୟମରେ ନର୍ସମାନେ ଏହି ଆଦର୍ଶକୁ ପ୍ରମାଣ କରିପାରିଛନ୍ତି ବୋଲି ଶ୍ରୀ ମାଝୀ କହିଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଏହି ଦିବସ ଅବସରରେ ନର୍ସ ବୃତ୍ତିଧାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସ୍ନାତକ ଡାକ୍ତରୀ ପରୀକ୍ଷା ପ୍ରବେଶ ପାଇଁ ଅନୁଷ୍ଠିତ ନିଟ୍ ୟୁଜି 2026 ପରୀକ୍ଷାକୁ ବାତିଲ କରାଯାଇଛି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ଏହି ପରୀକ୍ଷା ଗତ 3 ତାରିଖରେ ଦେଶବ୍ୟାପୀ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏନ୍ଟିଏ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ନେଇ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ ଦ୍ୱାରା ଅଭିଯୋଗର ତଦନ୍ତ କରାଯିବା ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି। କେନ୍ଦ୍ରୀୟ ସଂସ୍ଥାଗୁଡ଼ିକ ସହ ସମନ୍ୱୟ ମାଧ୍ୟମରେ ଏନ୍ଟିଏ ଦ୍ୱାରା ଯାଞ୍ଚ କରାଯିବା ପରେ ପରୀକ୍ଷା ବାତିଲ ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଥିବା କୁହାଯାଇଛି। ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ସୁରକ୍ଷିତ ରଖିବା ଏବଂ ଜାତୀୟ ପରୀକ୍ଷା ବ୍ୟବସ୍ଥା ଉପରେ ରହିଥିବା ବିଶ୍ୱାସକୁ ସ୍ୱୀକୃତି ପ୍ରଦାନ ସ୍ୱରୂପ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ଏନ୍ଟିଏ କହିଛି। ତେବେ ପୁନଃ ପରୀକ୍ଷା ନେଇ ପରେ ସୂଚନା ପ୍ରଦାନ କରାଯିବ। ପୁନଃ ପରୀକ୍ଷା ପାଇଁ ନୂତନ ପଞ୍ଜୀକରଣ କିମ୍ବା ଅତିରିକ୍ତ ପରୀକ୍ଷା ଦେୟ ଦେବାକୁ ପଡ଼ିବ ନାହିଁ ବୋଲି ଏନ୍ଟିଏ ସ୍ପଷ୍ଟ କରିଛି। ରାଜ୍ୟର ସର୍ବବୃହତ୍ ପ୍ରେକ୍ଷାଳୟ ଏବଂ ମୁକ୍ତାକାଶ ରଙ୍ଗମଞ୍ଚ କଳାମଣ୍ଡଳ ଓଡ଼ିଶାର ସାଂସ୍କୃତିକ ଗୌରବକୁ ନୂତନ ପରିଚୟ ଦେବ ବୋଲି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ଭୁବନେଶ୍ୱର ସୈନିକ ସ୍କୁଲ ନିକଟରେ ନିର୍ମାଣାଧୀନ କଳାମଣ୍ଡଳ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା ବୈଠକରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍ତି, ରାଜ୍ୟର ସଂସ୍କୃତିକୁ ବିଶ୍ୱବିଦିତ କରିବା ଦିଗରେ ଏହା ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ପ୍ରାୟ 173 କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେଉଥିବା କଳାମଣ୍ଡଳ କମ୍ପ୍ଲେକ୍ସରେ 2000 ଆସନ ବିଶିଷ୍ଟ ପ୍ରେକ୍ଷାଳୟ ଏବଂ 500 ଆସନ ବିଶିଷ୍ଟ ମୁକ୍ତାକାଶ ରଙ୍ଗମଞ୍ଚର କାର୍ଯ୍ୟ ଜାରି ରହିଛି। ନିର୍ମାଣ କାର୍ଯ୍ୟର ଗୁଣବତ୍ତାକୁ ସୁନିଶ୍ଚିତ କରିବା ପାଇଁ ନିୟମିତ ଅନ୍ତରାଳରେ ସମୀକ୍ଷା ବୈଠକ କରିବା ପାଇଁ ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଅଗ୍ନି ନିରାପତ୍ତା, ଆଲୋକୀକରଣ, ଦୃଶ୍ୟ ଶ୍ରାବ୍ୟ ବ୍ୟବସ୍ଥା ଉପରେ ମଧ୍ୟ ମନ୍ତ୍ରୀ ଶ୍ରୀ ସୁରଜ ଗୁରୁତ୍ୱ ଆରୋପ କରିଛନ୍ତି। ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ଖୁବ୍ ଶୀଘ୍ର ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରାଯିବ।
ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଆସନ୍ତା 18 ତାରିଖରେ ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟସୂଚୀ ରହିଛି। ଦିନିକିଆ ଗସ୍ତ ଅବସରରେ ଦଳକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଦଳୀୟ କର୍ମକର୍ତ୍ତାଙ୍କ ସହ ଶ୍ରୀ ନବୀନ ଆଲୋଚନା କରିବେ। ଦଳୀୟ ଆଭିମୁଖ୍ୟକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ବୈଠକରେ ବିସ୍ତୃତ ଆଲୋଚନା ହେବାର ସମ୍ଭାବନା ରହିଛି। ଶ୍ରୀ ନବୀନଙ୍କ ଗସ୍ତ ସମୟରେ ଦଳୀୟ କର୍ମକର୍ତ୍ତାଙ୍କ ପାଇଁ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଏଥିରେ ବୁଥ୍ସ୍ତରୀୟ ପରିଚାଳନା, ଡିଜିଟାଲ୍ ଯୋଗାଯୋଗ ଏବଂ ଜନସହଯୋଗ ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆସାମ ମୁଖ୍ୟମନ୍ତ୍ରୀ ଭାବେ ଏନ୍ଡିଏ ବିଧାୟକ ଦଳ ନେତା ହିମନ୍ତ ବିଶ୍ୱଶର୍ମା ଆଜି ଶପଥ ଗ୍ରହଣ କରିଛନ୍ତି। ଖାନପଡ଼ାସ୍ଥିତ ପଶୁ ଚିକିତ୍ସା କଲେଜ ପଡ଼ିଆରେ ଆୟୋଜିତ ସମାରୋହରେ ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ ଶ୍ରୀ ବିଶ୍ୱଶର୍ମାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ତାଙ୍କ ସହ ଅନ୍ୟ ଚାରିଜଣ ବିଧାୟକ ମଧ୍ୟ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଏନ୍ଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ମନ୍ତ୍ରିମଣ୍ଡଳର ବହୁ ସଦସ୍ୟ ଯୋଗ ଦେଇଥିଲେ। ଶ୍ରୀ ବିଶ୍ୱଶର୍ମା କ୍ରମାଗତ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କରିଥିବା ବେଳେ ବିଜେପି ନେତୃତ୍ୱାଧୀନ ଏନ୍ଡିଏ ତୃତୀୟ ଥର ପାଇଁ ଆସାମରେ ସରକାର ଗଠନ କରିଛି। ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରତ୍ୟେକ ବର୍ଷ ସାହସିକତା, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା, କ୍ରୀଡ଼ା, ପରିବେଶ, କଳା ଓ ସଂସ୍କୃତି କ୍ଷେତ୍ରରେ ମହତ୍ତ୍ୱପୂର୍ଣ୍ଣ ଉପଲବ୍ଧି ପାଇଁ 5 ବର୍ଷରୁ 18 ବର୍ଷ ବୟସ ପର୍ଯ୍ୟନ୍ତ ପିଲାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ଏଥିପାଇଁ ଆସନ୍ତା ଜୁଲାଇ ମାସ 31 ତାରିଖ ପର୍ଯ୍ୟନ୍ତ ଆବେଦନ ଜାରି ରହିବ। ସନ୍ଥକବି ଭୀମଭୋଇଙ୍କ ଜୟନ୍ତୀ ଅବସରରେ ରାଜ୍ୟବାସୀ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି। ଓଡ଼ିଶା ବିଧାନସଭା ପରିସରରେ ଥିବା ସନ୍ଥକବିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବାଚସ୍ପତି ସୁରମା ପାଢ଼ୀ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି, ସନ୍ଥକବି ଓଡ଼ିଆ ଜାତି ପାଇଁ ଆଦର୍ଶ। ତାଙ୍କ ଚିନ୍ତାଧାରା ଏବଂ ନୀତିବାଣୀ କୋଟି କୋଟି ଲୋକଙ୍କୁ ପ୍ରେରିତ କରୁଛି। କାର୍ଯ୍ୟକ୍ରମରେ ଭାଷା, ସାହିତ୍ୟ, ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ବିଧାନସଭା ସଚିବ ସତ୍ୟବ୍ରତ ରାଉତ ପ୍ରମୁଖ ଯୋଗଦେଇଥିଲେ। ପୁରୀ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଗଣତି ମିଣତି ଆଜି ମଧ୍ୟାହ୍ନ ଧୂପ ପରେ ପୁଣି ଥରେ ଆରମ୍ଭ ହେବ। ଗଣତି ମିଣତି ସମୟରେ ବାହାର କାଠ ନିକଟରୁ ଶ୍ରଦ୍ଧାଳୁ ଶ୍ରୀଜୀଉଙ୍କ ଦର୍ଶନ କରିପାରିବେ। ଗତକାଲିଠାରୁ ଆରମ୍ଭ ହୋଇଥିବା ଗଣତି ମିଣତି କାର୍ଯ୍ୟ ଚଳିତ ମାସରେ 9 ଦିନ ଧରି ଚାଲିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଚଳିତ ମାସରେ ଅନ୍ୟ ଦିନଗୁଡ଼ିକରେ ହେବାକୁ ଥିବା ଗଣତି ସମ୍ପର୍କରେ ସୂଚନା ଦେଇଛନ୍ତି। ମାଲକାନଗିରି ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା ଯୋଜନା ଆଜିଠାରୁ ପୁନଃ ଆରମ୍ଭ ହୋଇଛି। କଟକ ଏସ୍ସିବି ମେଡିକାଲ କଲେଜରେ ଏକ 7 ଜଣିଆ ବିଶେଷଜ୍ଞ ଡାକ୍ତର ଦଳ ସ୍ୱତନ୍ତ୍ର ବିମାନ ଯୋଗେ ମାଲକାନଗିରିରେ ପହଞ୍ଚିବା ପରେ ଜିଲ୍ଲା ସଦର ଚିକିତ୍ସାଳୟ ପକ୍ଷରୁ ତାଙ୍କୁ ସ୍ୱାଗତ କରାଯାଇଛି। ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ସଦର ଚିକିତ୍ସାଳୟରେ ଡାକ୍ତରୀ ଦଳ ବିଭିନ୍ନ ରୋଗୀଙ୍କ ଚିକିତ୍ସା କରିବେ। ଏହାର ସୁବିଧା ସୁଯୋଗ ନେବାକୁ ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ନିହାର ରଞ୍ଜନ ପ୍ରହରାଜ ମାଲକାନଗିରି ଏବଂ ଆଖପାଖ ଅଞ୍ଚଳବାସୀଙ୍କୁ ପରାମର୍ଶ ଦେଇଛନ୍ତି। ଭଦ୍ରକ ଜିଲ୍ଲା ବାସୁଦେବପୁର ପଞ୍ଚାୟତରେ ଚାଲିଥିବା ବିଭିନ୍ନ କଲ୍ୟାଣମୂଳକ ଯୋଜନାର ସ୍ଥିତି ନେଇ ଏକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତ ସମିତି କାର୍ଯ୍ୟାଳୟଠାରେ ଅନୁଷ୍ଠିତ ବୈଠକରେ ସାଂସଦ ଅଭିମନ୍ୟୁ ସେଠୀ ଏବଂ ବିଧାୟକ ଅଶୋକ ଦାସ ପ୍ରମୁଖ ଯୋଗଦେଇ ଜଳଯୋଗାଣ, ରାସନକାର୍ଡ ବଣ୍ଟନ ସହିତ ଅନ୍ୟାନ୍ୟ କଲ୍ୟାଣକାରୀ ପଦକ୍ଷେପର କାର୍ଯ୍ୟସ୍ଥିତି ନେଇ ସମୀକ୍ଷା କରିଛନ୍ତି। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା 48 ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ସୁଦୃଶ୍ୟ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ 21ଟି ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା 7 ଦିନ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ଗତ 24 ଘଣ୍ଟା ମଧ୍ୟରେ ଭଦ୍ରକ ଜିଲ୍ଲାର ଆଖୁଆପଦାରେ ସର୍ବାଧିକ 46.4 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଅପରପକ୍ଷରେ ଚଳିତ ସପ୍ତାହ ଶେଷ ଆଡ଼କୁ ଦକ୍ଷିଣ ବଙ୍ଗୋପସାଗର, ଆଣ୍ଡାମାନ ସାଗର ଏବଂ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର କେତେକ ଅଞ୍ଚଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବା ନେଇ ପାଗ ଅନୁକୂଳ ଥିବା ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଆନ୍ତର୍ଜାତିକ ସେବିକା ଦିବସ ଅବସରରେ ସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ 15 ଜଣଙ୍କୁ ଫ୍ଲୋରେନ୍ସ ନାଇଟିଙ୍ଗେଲ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ନେଇ ନିଟ୍ ୟୁଜି ପରୀକ୍ଷା 2026 ବାତିଲ। ଆସାମର ମୁଖ୍ୟମନ୍ତ୍ରୀ ଭାବେ ଲଗାତାର ଦ୍ୱିତୀୟ ଥର ପାଇଁ ଶପଥ ଗ୍ରହଣ କଲେ ହିମନ୍ତ ବିଶ୍ୱଶର୍ମା। ଏବଂ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା 48 ଘଣ୍ଟା ମଧ୍ୟରେ ସୁଦୃଶ୍ୟ ଲଘୁଚାପରେ ପରିଣତ ହେବା ନେଇ ସମ୍ଭାବନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45ରେ। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଚିନ୍ମୟ ବିଦ୍ୟାଳୟ, ଓଡ଼ିଆ ମାଧ୍ୟମ, ସେକ୍ଟର 7, ରାଉରକେଲା। ଚିନ୍ମୟ ସେବା ଟ୍ରଷ୍ଟ ଦ୍ୱାରା ପରିଚାଳିତ, ସ୍ୱାମୀ ଚିନ୍ମୟାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ, ଓଡ଼ିଶା ବୋର୍ଡ ସ୍ୱୀକୃତିପ୍ରାପ୍ତ, ଦୀର୍ଘ 47 ବର୍ଷର ଏକ ସୁନାମଧନ୍ୟ ଶିକ୍ଷାନୁଷ୍ଠାନ, ଯେଉଁଠି ସଠିକ୍ ଶିକ୍ଷା, ସଠିକ୍ ମାର୍ଗଦର୍ଶନ ସହ ପିଲାଙ୍କର ସୁରକ୍ଷା, ସୁସ୍ଥତା ଓ ସର୍ବାଙ୍ଗୀନ ବିକାଶକୁ ଦିଆଯାଏ ପ୍ରାଥମିକତା। ଆଉ 1983 ମସିହାରୁ 2025 ମସିହା ପର୍ଯ୍ୟନ୍ତ 100% ପାସ୍ ହାର ହେଉଛି, ଯାହାର ଅନନ୍ୟ ସଫଳତା। ଯେଉଁଠି 2026-27 ଶିକ୍ଷାବର୍ଷ ପାଇଁ ନର୍ସରୀରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଚାଲିଛି ଏବେ ନାମଲେଖା। ଆଉ ଚିନ୍ମୟ ଅମୃତ ମହୋତ୍ସବ 2026 ପାଳନ ଅବସରରେ ଶିଶୁବାଟିକାରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ନାମଲେଖା ନିମନ୍ତେ ପ୍ରଥମ 100 ଜଣ ପ୍ରାର୍ଥୀଙ୍କ ପାଇଁ ରହିଛି ମଧ୍ୟ ବିଶେଷ ରିହାତିର ସୁବିଧା। ତାହେଲେ ଆଉ ଡେରି କାହିଁକି? ନର୍ସରୀରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ନାମ ଲେଖାଇବା ପାଇଁ ବିଦ୍ୟାଳୟର କାର୍ଯ୍ୟାଳୟ ସହ ଆଜି ହିଁ ଯୋଗାଯୋଗ କରନ୍ତୁ। ସମୟ 8:00 ଦିନ 11:00। ମୋବାଇଲ ନମ୍ବର 9238683735 ଏବଂ 7008173085। ପୁଣି ଥରେ 9238683735 ଏବଂ 7008173085। ଚିନ୍ମୟ ବିଦ୍ୟାଳୟ, ସଫଳତାର ଅନନ୍ୟ ଶିକ୍ଷାଳୟ।
1: ଫ୍ଲେକ୍ସ ପେଣ୍ଟିଂ, ୱାଲ୍ ପେଣ୍ଟିଂ, ମ୍ୟାରେଜ୍ ବୋର୍ଡ, ସ୍କୁଲ ପ୍ରୋଜେକ୍ଟ ୱାର୍କ, କଫି ମଗ୍ ପେଣ୍ଟିଂ, ଫେସ୍ ପେଣ୍ଟିଂ, ଜଗନ୍ନାଥ ପେଣ୍ଟିଂ ଆଣ୍ଡ ଲାଇଟ୍ ବକ୍ସ ନମ୍ବର ଏବଂ ନେମ୍ ପ୍ଲେଟ୍ ରାଇଟିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଦେବାଶିଷ ଦାସଙ୍କୁ। ପିକେ ଆର୍ଟ ଆଣ୍ଡ କ୍ରାଫ୍ଟ, NIT ରୋଡ୍, ଶିବ ମନ୍ଦିର ପାଖ, ସେକ୍ଟର 2, ଖରିଆବାହାଲ ମାର୍କେଟ, ରାଉରକେଲା 6। ମୋବାଇଲ ନମ୍ବର 9861580022।

କଣ୍ଠଶିଳ୍ପୀ ଥିଲେ ଆଶାଲତା ଷଡ଼ଙ୍ଗୀ। ତାଙ୍କ କଣ୍ଠରେ ଶୁଣିଲେ ଉପେନ୍ଦ୍ର ଭଞ୍ଜଙ୍କ ରଚନା। ଶ୍ରୋତାବନ୍ଧୁ ଶୁଣୁଥିଲେ ଭକ୍ତିଗୀତର କାର୍ଯ୍ୟକ୍ରମ ଆରତୀ। ଆଜି ଏଥିରେ କଣ୍ଠଶିଳ୍ପୀ ଥିଲେ ଗୀତାରାଣୀ ଦାସ, ପ୍ରୀତିନନ୍ଦା ରାଉତରାୟ ଏବଂ ଆଶାଲତା ଷଡ଼ଙ୍ଗୀ। ଗୀତ ରଚନା କରିଥିଲେ ମୀନାକ୍ଷୀ ଦେବୀ, କ୍ଷୀରୋଦ ଚନ୍ଦ୍ର ପୋଥାଳ ଏବଂ ଉପେନ୍ଦ୍ର ଭଞ୍ଜ। ଶ୍ରୋତାବନ୍ଧୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି FM ବ୍ୟାଣ୍ଡରେ 102.6 MHz ଯୋଗେ। ଏବେ ପ୍ରସାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ଏହି କ୍ରମରେ ଆଜି ଆସନ୍ତୁ ଶୁଣିବା ଏହାର 392ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା।

କିଏ ଏ ଚତୁର୍ଭୁଜ ପୀତପାସ ବନମାଳେ ଧରି କମଳ ଲୋଚନ ବୋଲି ମୋ ଚୁକୁନ୍ଦ ପଚାରିବାରୁ ଶ୍ରୀକୃଷ୍ଣ ନିଜର ପରିଚୟ ଦେଇଛନ୍ତି। ସେ ଭକ୍ତ ବତ୍ସଳ। ପୂର୍ବେ ରାଜା ମୁଚୁକୁନ୍ଦ ତାଙ୍କୁ ଦେଖିବାକୁ ବହୁ ପ୍ରାର୍ଥନା କରିଥିଲେ। ପ୍ରାର୍ଥନା ପୂରଣ କରିବାକୁ ସ୍ୱୟଂ ସମ୍ମୁଖରେ ଦଣ୍ଡାୟମାନ ମୁଚୁକୁନ୍ଦ ସ୍ତୁତି କରିଛନ୍ତି। କୃଷ୍ଣ ବୁଝାଇଛନ୍ତି, ଏ ଜନ୍ମରେ ତାଙ୍କର ସଦ୍ଗତି ନାହିଁ, ସେ ସମାହିତ ଚିତ୍ତରେ ଭଜନ କରନ୍ତୁ, ପାପରାଶି କ୍ଷୟ ହେଲେ ଜନ୍ମ ମୃତ୍ୟୁ ଚକ୍ରରୁ।

ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ଏହି କ୍ରମରେ ଆଜି ଶୁଣିଲେ ଏହାର 392ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା। ଶ୍ରୋତବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି FM ବ୍ୟାଣ୍ଡରେ 102.6 MHz ଯୋଗେ। ଆରମ୍ଭ କରୁଛୁ ଓଡ଼ିଆ ଆଲବମ୍ ଗୀତ କ୍ରମରେ ଭକ୍ତି ଗୀତ। କାର୍ଯ୍ୟକ୍ରମ ଆରମ୍ଭରେ କଣ୍ଠଶିଳ୍ପୀ ଅରବିନ୍ଦ ମୁଦୁଲି, ଗୀତ ରଚନା ଅନିଲ ପଟ୍ଟନାୟକ।

0: ସ୍ୱାମୀ ଚିନ୍ମୟାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ଓଡ଼ିଶା ବୋର୍ଡ ସ୍ୱୀକୃତିପ୍ରାପ୍ତ ଦୀର୍ଘ 47 ବର୍ଷର ଏକ ସୁନାମଧନ୍ୟ ଶିକ୍ଷାନୁଷ୍ଠାନ, ଯେଉଁଠି ସଠିକ୍ ଶିକ୍ଷା, ସଠିକ୍ ମାର୍ଗଦର୍ଶନ ସହ ପିଲାଙ୍କର ସୁରକ୍ଷା, ସୁସ୍ଥତା ଓ ସର୍ବାଙ୍ଗୀନ ବିକାଶକୁ ଦିଆଯାଏ ପ୍ରାଥମିକତା। ଆଉ 1983 ମସିହାରୁ 2025 ମସିହା ପର୍ଯ୍ୟନ୍ତ 100% ପାସ୍ ହାର ହେଉଛି ଯାହାର ଅନନ୍ୟ ସଫଳତା, ଯେଉଁଠି 2026-27 ଶିକ୍ଷାବର୍ଷ ପାଇଁ ନର୍ସରୀରୁ 9ମ ଶ୍ରେଣୀ ପର୍ଯ୍ୟନ୍ତ ଚାଲିଛି ଏବେ ନାମଲେଖା। ଆଉ ଚିନ୍ମୟ ଅମୃତ ମହୋତ୍ସବ 2026 ପାଳନ ଅବସରରେ ଶିଶୁବାଟିକାରୁ 9ମ ଶ୍ରେଣୀ ପର୍ଯ୍ୟନ୍ତ ନାମଲେଖା ନିମନ୍ତେ ପ୍ରଥମ 100 ଜଣ ପ୍ରାର୍ଥୀଙ୍କ ପାଇଁ ରହିଛି ମଧ୍ୟ ବିଶେଷ ରିହାତିର ସୁବିଧା। ତାହେଲେ ଆଉ ଡେରି କାହିଁକି? ନର୍ସରୀରୁ 9ମ ଶ୍ରେଣୀ ପର୍ଯ୍ୟନ୍ତ ନାମ ଲେଖାଇବା ପାଇଁ ବିଦ୍ୟାଳୟର କାର୍ଯ୍ୟାଳୟ ସହ ଆଜି ହିଁ ଯୋଗାଯୋଗ କରନ୍ତୁ। ସମୟ 8:00 to 11:00, ମୋବାଇଲ ନମ୍ବର 9238683735 ଏବଂ 7008173085। ପୁଣି ଥରେ 9238683735 ଏବଂ 7008173085। ଚିନ୍ମୟ ବିଦ୍ୟାଳୟ, ସଫଳତାର ଅନନ୍ୟ ଶିକ୍ଷାଳୟ।
1: ପ୍ଲେସ୍ ପେଣ୍ଟିଂ, ୱାଲ୍ ପେଣ୍ଟିଂ, ମ୍ୟାରେଜ୍ ବୋର୍ଡ, ସ୍କୁଲ ପ୍ରୋଜେକ୍ଟ ୱାର୍କ, କଫି ମଗ୍ ପେଣ୍ଟିଂ, ଫେସ୍ ପେଣ୍ଟିଂ, ଜଗନ୍ନାଥ ପେଣ୍ଟିଂ ଆଣ୍ଡ ଲାଇଟ୍ ବକ୍ସ ନମ୍ବର ଏବଂ ନେମ୍ ପ୍ଲେଟ୍ ରାଇଟିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଦେବାଶିଷ ଦାସଙ୍କୁ। ପିକେ ଆର୍ଟ ଆଣ୍ଡ କ୍ରାଫ୍ଟ, NIT ରୋଡ୍, ଶିବମନ୍ଦିର ପାଖ, Sector 2, ଖରିଆବାହାଲ ମାର୍କେଟ, ରାଉଟଲା 6। ମୋବାଇଲ ନମ୍ବର 9861580022।
2: ଆଜ୍ଞା, ହଁ, ଜଳ ହିଁ ଜୀବନ, ଜଳ ବିନା ଏ ସୃଷ୍ଟିର ପରିକଳ୍ପନା ଅସମ୍ଭବ। ତେଣୁ ଏ ଗ୍ରୀଷ୍ମ ଋତୁର ପ୍ରଚଣ୍ଡ ରୌଦ୍ରତାପରୁ ରକ୍ଷା ପାଇବା ପାଇଁ ଜଳ ସଂରକ୍ଷଣ ସମ୍ପର୍କରେ ଆପଣଙ୍କୁ ମୋର ଏଇ ଛୋଟ ସନ୍ଦେଶ। ଜଳ ହିଁ ଜୀବନ, ଆମ ଜୀବନର ଆଧାର, ଜଳକୁ ବ୍ୟୟ ନ କରି ନିଜକୁ ସୁଧାର, ବିନ୍ଦୁ ବିନ୍ଦୁ ଜଳ ମିଶି ହୁଏ ସାଗର, ସଞ୍ଚିଥିଲେ ବଞ୍ଚିଯିବା, ନଥିବ ହେ ଡର।

କଣ୍ଠଶିଳ୍ପୀ ଥିଲେ ଅରବିନ୍ଦ ମୁଦୁଲି, ତାଙ୍କ କଣ୍ଠରେ ଶୁଣିଲେ ଅଲେଖ ବିଶ୍ୱାଳଙ୍କ ରଚନା। ଶ୍ରୋତା ବନ୍ଧୁ, ଆପଣ ଶୁଣୁଥିଲେ ଓଡ଼ିଆ ଆଲବମ୍ ଗୀତ କ୍ରମରେ ଭକ୍ତି ଗୀତ, ଆକାଶବାଣୀ ରାଉରକେଲା ଷ୍ଟୁଡ଼ିଓ ହୋଡ଼ିରେ। ସମୟ ବର୍ତ୍ତମାନ ସନ୍ଧ୍ୟା 6ଟା ହେବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଏଥର ଆସନ୍ତାକାଲିର ଅଧିବେଶନ ସମ୍ପର୍କରେ ଆସନ୍ତାକାଲି ସକାଳ 6:05ରେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଶ୍ରୀରାମଚରିତ ମାନସ ସକାଳ 6:35। ଆମର ସ୍ୱାସ୍ଥ୍ୟ ସକାଳ 7:10ରେ କାର୍ଯ୍ୟକ୍ରମ ପ୍ରେରଣା ସକାଳ 7:25ରେ ଏଥିରେ ମୁଁ ବି ସକ୍ଷମ ଏହି କ୍ରମରେ

କିଛି ଅପରାଜିତା ସାମଲଙ୍କ ସହିତ ଆଲୋଚନା ସୁଗମ ସଂଗୀତ ସକାଳ 8:30 ସକାଳ 8:45 ବଣ ପାହାଡ଼ର ଗୀତ କ୍ରମରେ ରହିଛି କିଷାନ ଗୀତ ପରିବେଷଣ କରିବେ ରମେଶ କିଷାନ ଏବଂ ସାଥୀ। ସିନେ ସଙ୍ଗୀତ ପୂର୍ବାହ୍ନ 10:00 NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିପାରିବେ ମଧ୍ୟାହ୍ନ 12:00। ଭକ୍ତିଗୀତର କାର୍ଯ୍ୟକ୍ରମ ଆରତୀ ଅପରାହ୍ନ 5:00। ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ଅପରାହ୍ନ 5:20 ଏହି କ୍ରମରେ ଶୁଣିବେ ଏହାର 393ତମ ଭାଗ। କାର୍ଯ୍ୟକ୍ରମ ନାରୀ ମହଲ ଅପରାହ୍ନ 5:30 ଏଥିରେ ରଶ୍ମିତା ପାତ୍ରଙ୍କ ସହିତ ରହିଛି ଆଲୋଚନା ବିଷୟ ରହିଛି ପରିବାର ଗଠନରେ ନାରୀର ପୁରାତନ ଓ ନୂତନ ଚିନ୍ତାଧାରା। ସନ୍ଧ୍ୟା 6:10 ସମ୍ବଲପୁରୀ ଗୀତ କଣ୍ଠଶିଳ୍ପୀ ଜ୍ୟୋତିଲକ୍ଷ୍ମୀ ମହାରଣା। କାର୍ଯ୍ୟକ୍ରମ ଉଜ୍ଜଳ ଆମ ଦେଶ ସନ୍ଧ୍ୟା 6:30। ସନ୍ଧ୍ୟା 6:55 ଆଜିର ପ୍ରସଙ୍ଗ ଜିଲ୍ଲା ହାଲଚାଲ 7:25 ଏହି କ୍ରମରେ ରହିଛି ନୟାଗଡ଼ ଜିଲ୍ଲାର ହାଲଚାଲ। କ୍ଷେତ ଖମାର 7:30 ସିନେ ସଙ୍ଗୀତ 8:00। ରାତି 10:00 ଶୁଣିବେ ଓଡ଼ିଆ ଆଲବମ୍ ଗୀତ। 10:30 ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ରହିଛି ଉସ୍ତାଦ ବିସ୍ମିଲ୍ଲା ଖାନ ଏବଂ ସାଥୀଙ୍କ ଦ୍ୱାରା ପରିବେଷିତ ସେନାଇ ବାଦନ। ଏହି ଥିଲା ଶ୍ରୋତାବନ୍ଧୁ ପ୍ରସାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କେତୋଟି ସୂଚନା।

ଆକାଶବାଣୀ ରାଉରକେଲା ଶୁଣିବା ଆସନ୍ତୁ ଓଡ଼ିଶୀ। କଣ୍ଠଶିଳ୍ପୀ ଆଶାଲତା ଷଡ଼ଙ୍ଗୀ, ଗୀତ ରଚନା ବଳଦେବ ରଥ।

0: ପଢ଼ିଲିନିକେ ପ୍ରକାଶ ପାଇଛି ଜଣାଶୁଣା କବୟିତ୍ରୀ ଗୀତାରାଣୀ ବେହେରାଙ୍କ କବିତା ସଂକଳନ ସ୍ୱରବର୍ଣ୍ଣ। ପୁସ୍ତକ ପାଇବା ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏଇ ଟେଲିଫୋନ୍ ନମ୍ବରରେ 6370990670। ଟେଲିଫୋନ୍ ନମ୍ବର ଆଉ ଥରେ କହି ରଖୁଛୁ 6370990670।
1: ଆଜ୍ଞା ହଁ, ଜଳ ହିଁ ଜୀବନ, ଜଳ ବିନା ଏ ସୃଷ୍ଟିର ପରିକଳ୍ପନା ଅସମ୍ଭବ। ତେଣୁ ଏ ଗ୍ରୀଷ୍ମ ଋତୁର ପ୍ରଚଣ୍ଡ ରୌଦ୍ରତାପରୁ ରକ୍ଷା ପାଇବା ପାଇଁ ଜଳ ସଂରକ୍ଷଣ ସମ୍ପର୍କରେ ଆପଣଙ୍କୁ ମୋର ଏଇ ଛୋଟ ସନ୍ଦେଶ। ଜଳ ହିଁ ଜୀବନ, ଆମ ଜୀବନର ଆଧାର। ଜଳକୁ ବ୍ୟୟ ନ କରି ନିଜକୁ ସୁଧାର। ବିନ୍ଦୁ ବିନ୍ଦୁ ଜଳ ମିଶି ହୁଇଁ ସାଗର, ସଞ୍ଚିଥିଲେ ବଞ୍ଚିଯିବା, ନଥିବ ହେ ଡର।
0: ଏଥର ଆସନ୍ତୁ ଶୁଣିବା କଣ୍ଠଶିଳ୍ପୀ ଶ୍ରୀଧର ସେଠୀଙ୍କ କଣ୍ଠରେ ବନମାଳୀଙ୍କ ରଚନା।

ବ୍ୟତୀତ ପରିବେଶ ପ୍ରଦୂଷଣକୁ ଅର୍ଥାତ୍ ବାୟୁ ପ୍ରଦୂଷଣକୁ ପ୍ରତିହତ କରିବା ମଧ୍ୟ ଏହାର ଲକ୍ଷ୍ୟ ଥିଲା। ବାସ୍ତବରେ ଏକ ଗ୍ରାମୀଣ ପରିବାରରେ ଆମ ଜେଜେମା ବା ମାଆଙ୍କ ସମୟରେ ପରିବାର ସଦସ୍ୟଙ୍କ ପାଇଁ ମୁଠାଏ ଭୋଜନ ପ୍ରସ୍ତୁତି ପାଇଁ ଯେଉଁ ସବୁ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ତାହା ଅତ୍ୟନ୍ତ ଦୁଃଖଦାୟକ। ବାଡ଼ି ବଗିଚାରୁ ସଂଗୃହୀତ ଜାଳେଣୀ, ଶୁଖିଲା ପତ୍ର, ଗାଈ ଗୋବରରୁ ପ୍ରସ୍ତୁତ ଶୁଖିଲା ଘଷିଫଡ଼ା କିମ୍ବା କିଣିଥିବା କାଠକୁ ମାଟି ଚୁଲିରେ ଜାଳେଣୀ ଭାବେ ବ୍ୟବହାର କରି ରୋଷେଇ କରିଥାନ୍ତି। ବେଳେବେଳେ ଏହି ଜାଳେଣୀର ଅଭାବ ମଧ୍ୟ ପଡ଼ିଥାଏ। ଆଉ ବର୍ଷା ପାଗରେ ଆହୁରି ଦୟନୀୟ ସ୍ଥିତି। ଓଦା ଜାଳେଣୀ ହେତୁ ଚୁଲିର ଧୂଆଁରେ ଆଖିରୁ ଲୁହ ସହିତ କାଶି କାଶି ବିବ୍ରତ ସେମାନେ ହୁଅନ୍ତି। ପୁଣି ରୋଷେଇରେ ସମଗ୍ର ଦିନଟି ମଧ୍ୟ ବିତିଯାଏ। ଧୂଆଁ ହେତୁ ବାୟୁ ପ୍ରଦୂଷଣ ମଧ୍ୟ ବୃଦ୍ଧି ପାଏ। ଯେତେବେଳେ ସମଗ୍ର ଦେଶରେ ମହିଳା ସଶକ୍ତିକରଣ ଓ ନାରୀ ବନ୍ଦନକୁ ନେଇ ଉଚ୍ଚାଙ୍ଗ ସ୍ୱର ଉଠିଥାଏ, ସେଠାରେ ପାକଶାଳାରେ ଯଦି ସାଧାରଣ ମହିଳାଟି ଭୋଜନ ପ୍ରସ୍ତୁତିରେ ନିଜ ଜୀବନକୁ ଦୟନୀୟ ଭାବେ ଅତିବାହିତ କରେ, ତେବେ ମହିଳା ସଶକ୍ତିକରଣ କିପରି ବା ସମ୍ଭବ ହୁଅନ୍ତା? ବିକଶିତ ଭାରତ ଗଠନରେ ଗ୍ରାମୀଣ ଦୁର୍ବଳ ମହିଳାଟି କେମିତି ବା ଭାଗିଦାରୀ ନେଇପାରନ୍ତା? ତେଣୁ ଗ୍ରାମୀଣ ତଥା ଆର୍ଥିକ ଦୁର୍ବଳ ବର୍ଗର ମହିଳା ଜୀବନକୁ ସହଜ, ସରଳ, ସୁନ୍ଦର କରିବା ପାଇଁ ପାରମ୍ପରିକ ଜାଳେଣୀକୁ ପ୍ରତିହତ କରି ପ୍ରାକୃତିକ ଗ୍ୟାସ୍ ବା ଏଲ୍ପିଜିକୁ ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା କାର୍ଯ୍ୟକାରୀ ହୋଇଥିଲା। ଏହି ଯୋଜନାରେ ସାମିଲ ହେବା ପାଇଁ ଥିବା ସର୍ତ୍ତକୁ ପୂରଣ କରିବା ପରେ ଜଣେ ମହିଳା ଉପଭୋକ୍ତା ହୋଇଥାଏ। ସାଧାରଣତଃ ରେସନ କାର୍ଡଧାରୀ ବିପିଏଲ୍ ବର୍ଗର ଯେକୌଣସି 18 ବର୍ଷରୁ ଉର୍ଦ୍ଧ ମହିଳା ନିଜର ରେସନ କାର୍ଡ, ଫଟୋ, ବ୍ୟାଙ୍କ ପାସ୍ବୁକ୍, ଆଧାର କାର୍ଡ ଓ ଆଧାର କାର୍ଡ ସହିତ ସଂଲଗ୍ନ ନିଜର ମୋବାଇଲ ନମ୍ବର ଦେଇ ନିକଟସ୍ଥ ଗ୍ୟାସ୍ ଯୋଗାଣକାରୀ ସଂସ୍ଥାରେ ଆବେଦନ କରି ଉପଭୋକ୍ତା ହୋଇପାରିବେ। ପ୍ରଥମେ ଉପଭୋକ୍ତା ଏଲ୍ପିଜି କନେକ୍ସନ୍ ପାଇଁ 1600 ଟଙ୍କାର ଅର୍ଥରାଶି ସହାୟତା ପାଇଥାଏ। ଏଲ୍ପିଜି କନେକ୍ସନ୍ ସହିତ ସିଲିଣ୍ଡର, ଚୁଲା, ପାଇପ୍ ଆଦି ସମସ୍ତ ସାମଗ୍ରୀ ମାଗଣାରେ ତାକୁ ମିଳିଥାଏ। ଏବେ 2025-26 ଉଜ୍ଜଳା ଉପଭୋକ୍ତାକୁ ସର୍ବାଧିକ 9 ରିଫିଲ୍ ଯୋଗାଇବା ସହିତ 300 ଟଙ୍କାର ସବସିଡି ଦେବାକୁ 12,000 କୋଟି ଟଙ୍କା ସରକାର ମଞ୍ଜୁର କରିଛନ୍ତି। ତୈଳ କମ୍ପାନୀଗୁଡ଼ିକ କମ୍ ଦରରେ ବିକ୍ରି ଓ ଅଧିକ ଦରରେ କ୍ରୟ କରୁଥିବାରୁ ଯେଉଁ କ୍ଷତି ସହିବେ ସେଥିପାଇଁ ସରକାର ମଧ୍ୟ ତୈଳ କମ୍ପାନୀକୁ 12 କିସ୍ତିରେ 30,000 କୋଟି ଟଙ୍କା ଯୋଗାଇ ଦେବାକୁ କେନ୍ଦ୍ର କ୍ୟାବିନେଟ୍ ମନ୍ତ୍ରୀଙ୍କ ପକ୍ଷରୁ ସୂଚନା ଜାରି କରାଯାଇଛି। 2026 ଏପ୍ରିଲ୍ ଶେଷ ସୁଦ୍ଧା 10,54,00,000 ଅଧିକ ଉଜ୍ଜଳା ଯୋଜନାରେ ଉପଭୋକ୍ତା ସାମିଲ ହୋଇପାରିଛନ୍ତି। ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଦି ଗ୍ଲୋବାଲ୍ ବର୍ଡନ୍ ଅଫ୍ ଡିଜିଜ୍ 2017ର ଏକ ତଥ୍ୟରୁ ଜଣାଯାଏ 2016 ଆମ ଭାରତରେ ପାରମ୍ପରିକ ଜାଳେଣୀ ସାମଗ୍ରୀରୁ ଯେଉଁ ହାଉସ୍ ହୋଲ୍ଡ ଏୟାର ପଲ୍ୟୁସନ୍ ସୃଷ୍ଟି ହୋଇଥିଲା ତଦ୍ୱାରା 4 ଲକ୍ଷରୁ ଅଧିକଙ୍କର ମୃତ୍ୟୁ ଘଟିଥିଲା। ଏହି ଆହ୍ୱାନକୁ ଉଜ୍ଜଳା ଯୋଜନା ପ୍ରତିହତ କରିବାକୁ ସମର୍ଥ ହୋଇଛି ବୋଲି କୁହାଯାଇପାରେ। ଶ୍ୱାସକ୍ରିୟା ଜନିତ ରୋଗ, ଚକ୍ଷୁ ରୋଗର ଉପଶମ ସହିତ ଗର୍ଭବତୀ ଓ ଶିଶୁମାନଙ୍କୁ ସୁରକ୍ଷା ଦେବାରେ ଉଜ୍ଜଳା ଯୋଜନା ସଫଳ ହୋଇଛି। ଭୋଜନ ପ୍ରସ୍ତୁତିରୁ ବଳକା ସମୟକୁ ଅନ୍ୟ କାର୍ଯ୍ୟରେ ନିଯୁକ୍ତ କରିବାକୁ ମହିଳା ଆଜି ସମର୍ଥ ହୋଇପାରିଛି। ବିଶ୍ରାମ ଓ ସୁସ୍ଥ ଜୀବନ ପାଇ ଉଜ୍ଜଳା ଉପଭୋକ୍ତା ଆମ ମା ଭଉଣୀ ଖୁବ୍ ଉଲ୍ଲସିତ। କହିବାକୁ ଗଲେ ଉଜ୍ଜଳା ଯୋଜନା ସାମାଜିକ ସ୍ତରରେ ମହିଳାଙ୍କୁ ସୁଦୃଢ଼ ଓ ସଶକ୍ତ କରିପାରିଛି। ସରକାରଙ୍କ ଉଜ୍ଜଳା ଯୋଜନା ଯେ ବ୍ଲୁ ଫୁଏଲ୍ ରିଭଲ୍ୟୁସନ୍ ବା ନୀଳ ଇନ୍ଧନ ବିପ୍ଳବକୁ ସଫଳ କରିପାରିଛି ଏଥିରେ ଦ୍ୱିମତ ହେବାର ନାହିଁ।

ଶୁଣୁଥିଲେ ଆଲୋଚନା ଉଜ୍ଜଳା ଯୋଜନା। ଏ ସମ୍ପର୍କରେ ଆଲୋଚନା କରୁଥିଲେ ଲେଖିକା ତଥା ଗବେଷିକା ଅନସୂୟା ମହାପାତ୍ର। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

0: ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସନ୍ତୋଷ କୁମାର ସାହୁ। ମୁଖ୍ୟ ସମ୍ବାଦ, ଜାତୀୟ ଶିକ୍ଷାନୀତି 2020ରେ ମାତୃଭାଷା, ଭାରତୀୟ ଜ୍ଞାନ ପରମ୍ପରା ଏବଂ ନବସୃଜନକୁ ସରକାର ପ୍ରୋତ୍ସାହନ ଦେଉଛନ୍ତି କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ନିଟ୍ ୟୁଜି ସାନି ପରୀକ୍ଷାର ତାରିଖ ଆଗାମୀ 10 ଦିନ ମଧ୍ୟରେ ଘୋଷଣା କରାଯିବାନି, ଏନ୍ଟିଏ ମହାନିର୍ଦ୍ଦେଶକଙ୍କ ସୂଚନା। ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଉତ୍କର୍ଷତା ପାଇଁ ଜାତୀୟ ସ୍ତରରେ ଓଡ଼ିଶା ପୁରସ୍କୃତ ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ା 2030 ପୂର୍ବରୁ ଦେଶବ୍ୟାପୀ ଆରମ୍ଭ ହୋଇଛି ଜନସମ୍ପୃକ୍ତି ଅଭିଯାନ। ଜାତୀୟ ଶିକ୍ଷାନୀତି 2020 ମାଧ୍ୟମରେ ସରକାର ମାତୃଭାଷା, ଭାରତୀୟ ଜ୍ଞାନ ପରମ୍ପରା ଓ କୃତ୍ରିମ ବୁଦ୍ଧିମତା ଆଧାରିତ ଗବେଷଣା ଏବଂ ନବସୃଜନକୁ ନିରନ୍ତର ପ୍ରୋତ୍ସାହନ ଦେଉଛନ୍ତି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ନୂଆଦିଲ୍ଲୀଠାରେ ଭାରତୀୟ ସାମାଜିକ ବିଜ୍ଞାନ ଗବେଷଣା ପରିଷଦ ICSSR 58ତମ ପ୍ରତିଷ୍ଠା ଦିବସରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି, ମାନବ ସଭ୍ୟତାକୁ ବୁଝିବା ପାଇଁ ଭାରତ ଏକ ଜୀବନ୍ତ ପ୍ରୟୋଗଶାଳା। ଦେଶରେ ଜ୍ଞାନ, ସଂସ୍କୃତି, ଆଧ୍ୟାତ୍ମିକତା ଏବଂ ସାମାଜିକ ଚେତନା ପରସ୍କର ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ସୋମନାଥ ମନ୍ଦିରର ପୁନଃ ନିର୍ମାଣର 75 ବର୍ଷ ଦେଶର ସାଂସ୍କୃତିକ ପୁନଃ ଜାଗରଣର ପ୍ରତୀକ। 2047 ବିକଶିତ ଭାରତ ଲକ୍ଷ୍ୟ ପୂରଣ ପାଇଁ ଦେଶର ହଜାରେ ବର୍ଷର ଇତିହାସ, ସଂଘର୍ଷ ଏବଂ ସାଂସ୍କୃତିକ ଚେତନାକୁ ଆଗକୁ ନେଇ ଅଗ୍ରସର ହେବାକୁ ପଡ଼ିବ। ନୂଆଦିଲ୍ଲୀରେ ଅନ୍ୟ ଏକ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ଭାରତର ଶିକ୍ଷା ବ୍ୟବସ୍ଥା ବିଶ୍ୱର ସବୁଠାରୁ ସୁଦୃଢ଼ ବ୍ୟବସ୍ଥା। ଜାତୀୟ ଶିକ୍ଷାନୀତି ଅନୁଯାୟୀ ଦୃଢ଼ କ୍ରେଡିଟ୍ ବ୍ୟବସ୍ଥାର ବିକାଶ କରାଯିବ। ଛାତ୍ରଛାତ୍ରୀମାନଙ୍କୁ ସୁଯୋଗ ପ୍ରଦାନ ପାଇଁ ଇଣ୍ଟର୍ଣ୍ଣସିପ୍ ଏବଂ ଆପ୍ରେଣ୍ଟିସିପ୍କୁ କ୍ରେଡିଟ୍ ବ୍ୟବସ୍ଥାରେ ସାମିଲ କରାଯିବ। ଦେଶରେ ପ୍ରାୟ 15 ଲକ୍ଷ ବିଦ୍ୟାଳୟ ମଧ୍ୟରୁ 10 ଲକ୍ଷ ସରକାରୀ ବିଦ୍ୟାଳୟ। ଦେଶର ମୋଟ ଘରୋଇ ଉତ୍ପାଦ GDPର ପ୍ରାୟ 4% ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଶିକ୍ଷା କ୍ଷେତ୍ରରେ ଖର୍ଚ୍ଚ କରୁଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।
1: ICSR समय को आगे जाते हुए आने वाले 10-15 साल भारत को 2047 की रोड मैप में पहुंचने के लिए, लक्ष्य तक पहुंचने के लिए किस किस प्रकार की सोशल चैलेंजेस को ध्यान देना पड़ेगा, ये ICSR के आने वाले 10-15 साल के काम होने चाहिए। हमें अपनी भाषा को महत्व देना पड़ेगा, हमारी अर्थनीति को मजबूत करना है तो हमारी भाषा को हमें महत्व देना पड़ेगा।
0: ସ୍ନାତକ ଡାକ୍ତରୀ ପରୀକ୍ଷାରେ ପ୍ରବେଶ ପାଇଁ ଅନୁଷ୍ଠିତ ନିଟ୍ ୟୁଜି 2026 ପରୀକ୍ଷାକୁ ବାତିଲ କରାଯାଇଛି। ନୂତନ ପରୀକ୍ଷା ତାରିଖ 10 ଦିନ ମଧ୍ୟରେ ଘୋଷଣା କରାଯିବ ବୋଲି ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏର ମହାନିର୍ଦ୍ଦେଶକ ଅଭିଷେକ ସିଂ କହିଛନ୍ତି। ପରୀକ୍ଷାରେ ମିଳୁଥିବା ଯେକୌଣସି ଛୋଟ ଅନିୟମିତତାକୁ ଗମ୍ଭୀର ଭାବେ ବିବେଚନା କରାଯିବ ବୋଲି ଶ୍ରୀ ସିଂ ସୂଚନା ଦେଇଛନ୍ତି। 22 ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ବିଚାରକୁ ନେଇ ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରାଯାଇଛି। ଆଗାମୀ ଦିନରେ ସମ୍ପୂର୍ଣ୍ଣ ସ୍ୱଚ୍ଛତାର ସହିତ ପରୀକ୍ଷା ପରିଚାଳନା କରାଯିବ ବୋଲି ଶ୍ରୀ ସିଂ କହିଛନ୍ତି।
2: बच्चों के लिए हम दोबारा परीक्षा कराएंगे जो कि एकदम फेयर तरीके से होगी, जिसमें किसी भी तरह की अनियमितता नहीं होगी। हमने एनटीए के ऊपर जिम्मेदारी लेते हुए यह भी निर्णय लिया कि हम जो अगली परीक्षा दोबारा कराएंगे उसके लिए कोई एडिशनल फीस नहीं चार्ज करेंगे, और न ही सिर्फ वह, क्योंकि बच्चों को दोबारा आना पड़ रहा है परीक्षा देने के लिए। हमने जो पहली बार जो परीक्षा कराई थी उसके लिए जो फीस ली थी उसको भी हम रिफंड करेंगे, ताकि एनटीए अपनी जिम्मेदारी को समझे। और हमने सारी जो इन्फॉर्मेशन है वह सीबीआई को उपलब्ध करा रहे हैं, ताकि सीबीआई जो भी व्यक्ति हो उसको ढूंढे, उसको जेल भेजे, जिससे कि इस तरह की जो एग्जामिनेशन की प्रक्रिया में इस तरह की रिपोर्ट आती रहती है इसका एक बार में खत्म किया जा सके।
0: ଏନ୍ଟିଏ ପକ୍ଷରୁ ଏହି ପରୀକ୍ଷା ଗତ 3 ତାରିଖରେ ଦେଶବ୍ୟାପୀ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା। ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ପରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ ଦ୍ୱାରା ଅଭିଯୋଗର ତଦନ୍ତ କରାଯିବା ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି। ପୁନଃ ପରୀକ୍ଷା ପାଇଁ ନୂତନ ପଞ୍ଜୀକରଣ କିମ୍ବା ଅତିରିକ୍ତ ପରୀକ୍ଷା ଦେୟ ଦେବାକୁ ପଡ଼ିବ ନାହିଁ ବୋଲି ଏନ୍ଟିଏ ପକ୍ଷରୁ ସ୍ୱଷ୍ଟୀକରଣ ଦିଆଯାଇଛି। ପୁରୀ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଗଣତି ମଣତି ଆଜି ମଧ୍ୟାହ୍ନ ଧୂପ ପରେ ପୁଣି ଥରେ ଆରମ୍ଭ ହୋଇଛି। ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ସମ୍ପୃକ୍ତ ପ୍ରାଧିକୃତ ଦଳ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ। ଗଣତି ମଣତି ସମୟରେ ବାହାର କାଠ ନିକଟରୁ ଶ୍ରଦ୍ଧାଳୁ ଶ୍ରୀଜୀଉଙ୍କ ଦର୍ଶନ କରୁଛନ୍ତି। ଭିତର ରତ୍ନଭଣ୍ଡାରର ପ୍ରତିଟି ଅଳଙ୍କାରକୁ 1978 ତାଲିକା ଅନୁଯାୟୀ ମେଳକ କରାଯାଉଛି। ଗତକାଲିଠାରୁ ଆରମ୍ଭ ହୋଇଥିବା ଗଣତି ମଣତି କାର୍ଯ୍ୟ ଚଳିତ ମାସରେ 9 ଦିନ ଧରି ଚାଲିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଚଳିତ ମାସରେ ଅନ୍ୟ ଦିନଗୁଡ଼ିକରେ ହେବାକୁ ଥିବା ଗଣତି ମଣତି ସମ୍ପର୍କରେ ସୂଚନା ଦେଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। प्रधानमंत्री ग्राम्य सड़क योजना उत्कर्षता पई ओडिसा को जातीय पुरस्कार प्रदान करा जाय छि। योजना रो रजक जयंती अवसर रे राज्य को सर्वाधिक जनबसति संयोगीकरण वर्ग रे एही पुरस्कार मिली छि। मुख्यमंत्री मोहन चरण माझी सामाजिक गणमाध्यम रे पोस्ट करी कहिछंती प्रधानमंत्री नरेन्द्र मोदी स्वतंत्र दृष्टिभंगी एवं केन्द्र सरकार निरंतर सहयोग पई ओडिसा ग्रामीण भित्तिभूमि क्षेत्र रे सफलता हासिल करी छि। केन्द्रीय योजना रो सफल रूपायन माध्यम रे राज्य रो प्रतिटी अंचल को विकास रो मुख्य स्रोतरे सामिल करिबा पई सरकार प्रयास जारी रखिछन्ते। पुरस्कार पई मुख्यमंत्री संप्रुक्त विभागीय अधिकारी जंत्री एवं कार्य नियोजित समस्त कर्मी को अभिनंदन जणाइछन्ते। केन्द्र और राज्य सरकार समन्वित उद्यम विकसित और समृद्ध ओडिशा गठन दिगरे मार्ग प्रशस्त करुछि बोली श्री माझी कहिछन्ते। रोगी सेवा लागि नर्समानकर कठिन परिश्रम समर्पण भावक सम्मान जणाइबा उद्देश्य रे आज अंतर्जातीय नर्स दिवस पालन करा जाउछि। आधुनिक नर्स सेवा आरंभ करितबा फ्लोरेंस नाइटिंगेल को जन्मदिन को स्मरण करिबा पई 1965 मसीहारु मई मास 12 तारीख को नर्सिंग बा सेविका दिवस भाबे पालन करा जाउछि। चलित वर्ष सेविका दिवस रो वार्ता रहिछि आम नर्स आम भविष्यत। नर्स को सशक्त करिबा जीवन बचाइबा नर्स मानकर अधिकार और संघर्ष विषय रे जनसचेतनता सृष्टि करिबा उद्देश्य रे आज जातीय अंतर्जातीय स्तर रे कार्यक्रम मान आयोजन करा जाउछि। राज्य रे स्वास्थ्य सेवा को आहुरी सुदृढ़ करिबा पई स्वास्थ्य विभाग तथा शासन सचिव अश्वस्ती एस को अध्यक्षता रे एक समीक्षा बैठक भुवनेश्वर रे अनुष्ठित होई जैछि। बैठक रे जातीय स्वास्थ्य मिशन विभिन्न जिल्लार स्वास्थ्य सेवा रोग नियंत्रण कार्यक्रम डाक्तर और पारामेडिकल कर्मचारी उपस्थित रे औषध उपलब्धता और हस्पिटाल भित्तिभूमि संपर्क रे आलोचना करा जैथिला। नयगढ़ जिला खंडपड़ा ब्लॉक अधीन बनमालीपुर ठारे निर्माणाधीन बृहत पानीय जल प्रकल्प स्थिति नहीं विधायक दुष्मंत कुमार स्वाई समीक्षा करिछन्ति। प्रकल्पर विभिन्न वैषयिक दिग एवं कार्य संपर्क में अधिकारी श्री स्वाई आलोचना करिछन्ति। नयगढ़ जिला बेबर्तपल्ली कल्याण मंडप ठारे जिला आईन सेवा प्राधिकरण पक्षर एक आईन सचेतनता शिविर अनुष्ठित हो शिविर में देयमुक्त आईन सहायता नंबर 1500 विषय जनसाधारण को सचेतन कर घर हिंसा महिला सुरक्षा शिशु अधिकार और साइबर अपराध आदि आईन संक्रांत परामर्श पर यह नंबर में जोजोग करने को जिला आईन सेवा प्राधिकरण सचिव अंजलि मचकन परामर्श दे। नुआपड़ा जिला खड़ियाल ब्लॉकस्तरीय आईन सचेतनता कार्यक्रम अनुष्ठित हो कार्यक्रम में राज्य महिला कमिशन सदस्य मुक्ता सहुबग जोगद महिला केन्द्र और राज्य सरकार विभिन्न उन्नयन कार्यक्रम संक्रांत आलोचना करते। केन्द्रापड़ा जिलापा सम्मिनी कक्ष में जिले में चलुवा विभिन्न उन्नयनमूलक प्रकल्पगुड़िकर अग्रगति संक्रांत एक समीक्षा बैठक अनुष्ठित हो बैठक में जिलापा रघुराम आर आयर अध्यक्षता करी प्रकल्प कार्य अग्रगति समस्या और समाधान संक्रांत आलोचना करते। गुजरातर अहमदाबाद में आयोजित होगा राज्यगोष्ठी क्रीड़ा 2030 पूर्व भारतीय क्रीड़ा प्राधिकरण एसएआई पक्षर् देशव्यापी जनसंपृक्ति अभियान आरंभ हो खेलवाल मनोभाव सृजनशीलता और युव अंशग्रहण को प्रोत्साहित करने लक्ष्य नहीं यह पदक्षेप नि अभियान अंशस्वरूप अंशग्रहणकारी राज्यगोष्ठी क्रीड़ा 2030 मशाल डिजाइन प्रतियोगिता सीडब्ल्यूजी रिल चैलेंज और क्विज्रे अंशग्रहण करें प्रतियोगिता माई भारत पोर्टाल उपभोक्ता खोला रही युवपीढ़ी उत्साह सृजनशीलता और जातीय गौरवर भावना सृष्टि राज्यगोष्ठी क्रीड़ार सफल आयोजन पर सामूहिक प्रोत्साहन को प्रोत्साहित करने तीनोटी पदक्षेप मूल उद्देश्य। पाणिपाग दक्षिण पश्चिम बंगोपसागर में सृष्ट लघुचाप आसंता 48 घंटा मध्य आहुरी घनीभूत हो सुदृश्य लघुचाप परिणत होवार संभावना रही आसंता 24 घंटा मध्य वज्रपात सह वर्षा होने नहीं 21 टी जिला भुवनेश्वर स्थित आंचलिक पाणिपाग विज्ञान केन्द्र पक्ष सतर्क सूचना जारी कर लघुचापर प्रभाव में राज्यर विभिन्न स्थान में आसंता 7 दिन पर्यंत वर्षा होवार संभावना रही। टेटलागड़ में आज दिन सर्वोच्च तापमात्रा 40 डिग्री सेल्सियस और पारादीप 33.2 डिग्री सेल्सियस सर्वनिम्न तापमात्रा रेकर्ड कर अन्यपक्षे चलित सप्ताह शेष आड़क दक्षिण बंगोपसगर आंडामान सगर और आंडामान और निकोबर द्वीपपुंजर केतक अंचल को दक्षिण पश्चिम मौसुमी वायु अग्रसर होने नहीं पाग अनुकूल पाणिपाग विभाग पक्ष अनुमान। जातीय शिक्षानीति 2020 रे मातृभाषा भारतीय ज्ञान परंपरा एवं नवसृजन को सरकार प्रोत्साहन देउछंती कहिले केंद्र शिक्षामंत्री। नीट यूजी सानी परीक्षार तारीख आगामी 10 दिन मध्य घोषणा करा जिबनी एनटीए महानिर्देशकों सूचना। प्रधानमंत्री ग्राम्य सड़क योजना उत्कर्षता पई जातीय स्तर में ओडिशा पुरस्कृत ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ା 2030 ପୂର୍ବରୁ ଦେଶବ୍ୟାପୀ ଆରମ୍ଭ ହୋଇଛି ଜନସମ୍ପୃକ୍ତି ଅଭିଯାନ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
3: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
4: ଆଜିର ପ୍ରସଙ୍ଗ, ଆମ ନର୍ସ ଆମ ଭବିଷ୍ୟତ, ନର୍ସଙ୍କୁ ସଶକ୍ତ କରିବା, ଜୀବନ ବଞ୍ଚାଇବା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ମହେଶ୍ୱର ସାହୁ। ସୁସ୍ଥ ଜୀବନ ଅତିବାହିତ କରିବାରେ ସେବିକା ବା ନର୍ସ ଗୁରୁତ୍ୱପୂର୍ଣ୍ଣ ସହଯୋଗ ପ୍ରଦାନ କରିଥାନ୍ତି। ଶରୀର ଅସୁସ୍ଥ ହେଲେ କେବଳ ଯେ ଡାକ୍ତରଙ୍କ ଆବଶ୍ୟକତା ପଡ଼େ ତାହା ନୁହେଁ, ସେବିକା ମଧ୍ୟ ଆମକୁ ପୁନଃ କାର୍ଯ୍ୟକ୍ଷମ କରାଇବାରେ ଉଲ୍ଲେଖନୀୟ ଭୂମିକା ନିର୍ବାହ କରିଥାନ୍ତି। ତେଣୁ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସେବିକା ହିଁ ହେଉଛନ୍ତି ସବୁଠାରୁ ବଡ଼ କାର୍ଯ୍ୟଶକ୍ତି। ରୋଗୀ ସେବା ଲାଗି ନର୍ସଙ୍କର କଠିନ ପରିଶ୍ରମ, ସମର୍ପଣ ଭାବକୁ ସମ୍ମାନ ଜଣାଇ ପ୍ରତ୍ୟେକ ବର୍ଷ ଆଜିର ଦିବସରେ ଆନ୍ତର୍ଜାତିକ ନର୍ସ ବା ସେବିକା ଦିବସ ପାଳନ କରାଯାଉଛି। ଆଧୁନିକ ନର୍ସିଂ ସେବା ଆରମ୍ଭ କରିଥିବା ଫ୍ଲୋରେନ୍ସ ନାଇଟେଙ୍ଗଲ୍ଙ୍କ ଜନ୍ମଦିନକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳିତ ହୋଇଆସୁଛି। 1820 ମେ ମାସ 12 ତାରିଖରେ ଇଂଲଣ୍ଡର ଏକ ଧନୀ ପରିବାରରେ ଫ୍ଲୋରେନ୍ସ ନାଇଟେଙ୍ଗଲ୍ ଜନ୍ମଗ୍ରହଣ କରିଥିଲେ। 1954 ରୁଷ ଦକ୍ଷିଣ ପ୍ରାନ୍ତରେ ଯୁଦ୍ଧ କରିବାକୁ ବ୍ରିଟିଶ ସୈନିକଙ୍କୁ କ୍ରିମିଆକୁ ପଠାଯାଇଥିଲା। ସେ ସମୟରେ ବ୍ରିଟେନ୍, ଫ୍ରାନ୍ସ ଓ ତୁର୍କୀ ଏକାଠି ରୁଷ ବିରୁଦ୍ଧରେ ଯୁଦ୍ଧ କରୁଥିଲେ। ଆହତ ସୈନିକଙ୍କୁ ଚିକିତ୍ସା ପ୍ରଦାନ ଲକ୍ଷ୍ୟ ନେଇ ଫ୍ଲୋରେନ୍ସ ନାଇଟେଙ୍ଗଲ୍ଙ୍କ ସହ ଅନ୍ୟ ସେବିକାଙ୍କୁ ସେଠାକୁ ପଠାଯାଇଥିଲା। ଫ୍ଲୋରେନ୍ସ ଦିନରାତି ପରିଶ୍ରମ କରି ସୈନିକଙ୍କ ଚିକିତ୍ସା କରିଥିଲେ। ତାଙ୍କ ସେବାରେ ଆହତ ସୈନିକଙ୍କ ଅବସ୍ଥାରେ ସୁଧାର ଆସିଥିଲା। 1856 ଯୁଦ୍ଧ ସମାପ୍ତ ହେବା ପରେ ସେଠାରୁ ସେ ଇଂଲଣ୍ଡ ଫେରିଥିଲେ ଏବଂ ତାଙ୍କର ସେବା, ନିଷ୍ଠା ଏବଂ କାର୍ଯ୍ୟ ପାଇଁ ପ୍ରସିଦ୍ଧି ଅର୍ଜନ କରିଥିଲେ। ଆମେରିକାର ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀ ଡୋରୋଥି ସଟରଲ୍ୟାଣ୍ଡ 1953 ନର୍ସିଂ ଦିବସ ପାଳନ ପାଇଁ ପ୍ରସ୍ତାବ ଦେଇଥିଲେ। ତେବେ 1965 ପ୍ରଥମ ଥର ପାଇଁ ଆନ୍ତର୍ଜାତିକ ନର୍ସିଂ ପରିଷଦ ଏହି ଦିବସ ପାଳନ କରିଥିଲା। ସେବେଠାରୁ ସେବିକାଙ୍କ ସେବା ଓ ନିଷ୍ଠାକୁ ସମ୍ମାନ ଜଣାଇ ଏହି ଦିବସ ପ୍ରତ୍ୟେକ ବର୍ଷ ପାଳିତ ହୋଇଆସୁଛି। ଚଳିତ ବର୍ଷର ବାର୍ତ୍ତା ରହିଛି, ଆମ ନର୍ସ ଆମ ଭବିଷ୍ୟତ, ନର୍ସଙ୍କୁ ସଶକ୍ତ କରିବା, ଜୀବନ ବଞ୍ଚାଇବା। ସେବିକାଙ୍କ ସୁସ୍ଥତା, ନିରାମୟ ଜୀବନ ଏବଂ ନିରାପତ୍ତା ପାଇଁ ଚଳିତ ବର୍ଷର ବାର୍ତ୍ତା ସୂଚାଉଛି। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସେବିକାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ତାଙ୍କ ପ୍ରତି ସମାଜର ରହିଥିବା କର୍ତ୍ତବ୍ୟକୁ ଚଳିତ ବର୍ଷର ବାର୍ତ୍ତା ସ୍ମରଣ କରାଉଛି। ସେମାନଙ୍କର ଶାରୀରିକ, ମାନସିକ ଏବଂ ବୃତ୍ତିଗତ ସୁରକ୍ଷା ଦିଗରେ ଆମେ ସମସ୍ତେ ସଚେତନ ହେବାର ଆବଶ୍ୟକତା ରହିଛି। ସେବିକାଙ୍କର କଠିନ ପରିଶ୍ରମ ଯୋଗୁଁ ରୋଗୀଟି କେବଳ ଯେ ସୁସ୍ଥ ହୁଏ ତାହା ନୁହେଁ, ବରଂ ସାର୍ବଜନୀନ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସ୍ଥିରତା ପରିଲକ୍ଷିତ ହୋଇଥାଏ। କୋଭିଡ୍ ମହାମାରୀ ସମୟରେ ସେବିକାଙ୍କର ନିଃସ୍ୱାର୍ଥପର ସେବା ଏବଂ କଠିନ ଅଧ୍ୟବସାୟ ଆମ ସମସ୍ତଙ୍କୁ ସଫଳତାର ସହ ଆହ୍ୱାନର ମୁକାବିଲା ଦିଗରେ ସହଯୋଗ ପ୍ରଦାନ କରିଥିଲା। ବିଶ୍ୱରେ ପାଖାପାଖି 30 ଅଧିକ ନର୍ସ କାର୍ଯ୍ୟରତ ଅଛନ୍ତି। ଭାରତରେ 23 ଅଧିକ ପଞ୍ଜୀକୃତ ନର୍ସ କାର୍ଯ୍ୟ କରୁଥିବା ଏକ ଆକଳନରୁ ଜଣାପଡ଼ିଛି। ତେବେ ଏହା ଆବଶ୍ୟକତାଠାରୁ ଯଥେଷ୍ଟ କମ୍ ରହିଛି ବୋଲି କୁହାଯାଉଛି। ଏପରିକି ଆମ ରାଜ୍ୟରେ ମଧ୍ୟ ସମାନ ପରିସ୍ଥିତି ରହିଥିବା ଜଣାପଡ଼ିଛି। ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନରେ ଡାକ୍ତରଙ୍କ ଦ୍ୱାରା ଚିକିତ୍ସା ସେବିକାଙ୍କ ସହଯୋଗ ମାଧ୍ୟମରେ ହିଁ ଅଧିକ ତ୍ୱରାନ୍ୱିତ ହୋଇଥାଏ। ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ଆଜି ଜାତୀୟ ଫ୍ଲୋରେନ୍ସ ନାଇଟେଙ୍ଗଲ୍ ପୁରସ୍କାର 2026 ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନର୍ସିଂ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିଥିବା 15 ପୁରସ୍କାର ବିତରଣ କରିଛନ୍ତି। ସମାବେଶକୁ ସମ୍ବୋଧନ କରି ରାଷ୍ଟ୍ରପତି କହିଛନ୍ତି, ଆଜିର ଦିବସ ନର୍ସିଂ କର୍ମଚାରୀ ଏବଂ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ବୃତ୍ତିଧାରୀଙ୍କ ଅମୂଲ୍ୟ ଅବଦାନକୁ ସ୍ମରଣ କରାଉଛି। ସେବାର ସର୍ବୋଚ୍ଚ ମାନଦଣ୍ଡକୁ ନର୍ସିଂ ବୃତ୍ତିଧାରୀ ପ୍ରମାଣ କରିଆସିଛନ୍ତି। ଅତ୍ୟନ୍ତ ଆହ୍ୱାନପୂର୍ଣ୍ଣ ପରିସ୍ଥିତିରେ ମଧ୍ୟ ସେମାନେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପ୍ରଦାନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାନ୍ତି। କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା, ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ରାଜ ଯାଦବ ପ୍ରମୁଖ ଯୋଗ ଦେଇଥିଲେ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ 1973 ଏହି ପୁରସ୍କାର ପ୍ରତିଷ୍ଠା କରାଯାଇଥିଲା। ପୁରସ୍କାର ବାବଦରେ ମନୋନୀତଙ୍କୁ ପ୍ରମାଣପତ୍ର, 1,00,000 ନଗଦ ପୁରସ୍କାର ଏବଂ ଏକ ପଦକ ପ୍ରଦାନ କରାଯାଇଥାଏ। ମଣିଷ ଜନ୍ମଗ୍ରହଣ କରିବାଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଜୀବନଚକ୍ରରେ ସେବିକା ହିଁ ଅତ୍ୟନ୍ତ ଉଲ୍ଲେଖନୀୟ ଯୋଗଦାନ ଦେଇଥାନ୍ତି। ତେବେ ସେବା ପ୍ରଦାନ ସମୟରେ ସେମାନେ ସମ୍ମୁଖୀନ ହେଉଥିବା ଆହ୍ୱାନଗୁଡ଼ିକ ସମ୍ପର୍କରେ ମଧ୍ୟ ସମସ୍ତେ ଅବଗତ ହେବା ଉଚିତ। କାର୍ଯ୍ୟକ୍ଷେତ୍ର ଏବଂ ପାରିବାରିକ କ୍ଷେତ୍ରରେ ସମନ୍ୱୟ ରକ୍ଷା କରିବାରେ ସେବିକା ବିଭିନ୍ନ ପ୍ରକାର ଆହ୍ୱାନର ସମ୍ମୁଖୀନ ହୋଇଥାନ୍ତି। तेणु आज दिवस सेविकांकर कठिन परिश्रम और समर्पण भाव को सम्मान देवा एवं सेमानक प्रति जत्नवान हेबा सह तांकर सुरक्षा और निरापत्ता पाई संकल्पबद्ध हेबा।
3: आजर प्रसंग शुणिले आम नर्स आम भविष्य नर्स को सशक्त करवा जीवन बचाईवा आलेख्य आंचलिक संवाद विभाग उपस्थापना महेश्वर साहू आपण मैंने
5: आकाशवाणी संबलपुर शुणिले संबलपुरी आंचलिक संवाद यही विज्ञापन विरती पर

ପାଖାପାଖି 173 କୋଟି ଟଙ୍କା ଖର୍ଚ୍ଚ ଥି ତିଆର ହେଉଥିବା କଳାମଣ୍ଡଳ କମ୍ପ୍ଲେକ୍ସଟି 2000 ଆସନଥିବା ପ୍ରେକ୍ଷାଳୟ ଆଉ 500 ଆସନଥିବା ମୁକ୍ତାକାଶ ରଙ୍ଗମଞ୍ଚର କାମ ଚାଲୁଛେ। ନିର୍ମାଣ କାମର ଗୁଣବତ୍ତାକେ ସୁନିଶ୍ଚିତ କରିବାର ଲାଗି ନିୟମିତ ସମୀକ୍ଷା ବୈଠକ କରିବାର ଲାଗି ମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ପୁରୀ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଗନ୍ତିମନ୍ତୀ ଆଇଜଭିଲ୍ ମଧ୍ୟାହ୍ନ ଧୂପଦ୍ରୁ ମୂଲ ହୋଇଛେ। ଗନ୍ତିମନ୍ତୀ ସମେତ ବାହାର କଟ ପାଶୁ ଶ୍ରଦ୍ଧାଳୁମାନେ ମହାପ୍ରଭୁମାନଙ୍କର ଦର୍ଶନ କରୁଛନ୍। ଗଲାକାଲିଠାନୁ ମୂଲ ହୋଇଥିବା ଇ କାମ ଇ ମାସେ 9 ଦିନ ଧରିକରି ଚାଲ୍ବା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ଇ ମାସେ ଅଲଗା ଦିନମାନଙ୍କେ ହେବାର୍କେ ଥିବା ଗନ୍ତିମନ୍ତୀ ବାବଦେ ସୂଚନା ଦେଇଛନ୍। ଆକାଶବାଣୀ 90 ବର୍ଷର ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ତରଫରୁ ଲୋକସଙ୍ଗୀତ ସମାରୋହ ନୂଆ 90 ମୂଲ ହୋଇଛି। ସମ୍ବଲପୁର ତପସ୍ୱିନୀ ପ୍ରେକ୍ଷାଳନ ହେଉଥିବା କାର୍ଯ୍ୟକ୍ରମଟି ପଦ୍ମଶ୍ରୀ ମିତ୍ର ଭାନୁ ଗୌନ୍ତିଆ, ପଦ୍ମଶ୍ରୀ ଡକ୍ଟର ଜିତେନ୍ଦ୍ର ହରିପାଲ ଆଉ ପଦ୍ମଶ୍ରୀ ଡକ୍ଟର କ୍ରିଷ୍ଣା ପଟେଲ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଛନ୍। କେନ୍ଦ୍ର ଭାରପ୍ରାପ୍ତ କାର୍ଯ୍ୟକ୍ରମ ମୁଖ୍ୟ ସନ୍ତୋଷ ପିଂ, ଆଭିଯାନ୍ତ୍ରିକ ମୁଖ୍ୟ ସନ୍ତୋଷ କୁମାର ପ୍ରଧାନଙ୍କ ସହିତ କେନ୍ଦ୍ର କର୍ମଚାରୀ ଆଉ କଳାକାରମାନେ ଉପସ୍ଥିତ ଅଛନ୍। ସମାରୋହଟି ଆକାଶବାଣୀର ସ୍ୱୀକୃତିପ୍ରାପ୍ତ କଳାକାରମାନେ ଲୋକନାଚ ଆଉ ଲୋକଗୀତ ପରିବେଷଣ କରୁଛନ୍। ନୂଆପଡ଼ା ଜିଲ୍ଲା ଖଡ଼ିଆଲନ ବ୍ଲକସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି। ଖଡ଼ିଆଲ ସମନ୍ୱିତ ଶିଶୁ ବିକାଶ ବିଭାଗ ତରଫରୁ ହୋଇଥିବା କାର୍ଯ୍ୟକ୍ରମଟି ମହିଳାମାନେ ନିଜର ଅଧିକାରକେ ହାସଲ କରିବାକେ ହେଲେ ଆଇନ ବାବଦେ ସଚେତନ ହେବାର୍କେ ପଡ଼ବା ବୋଲି ଅତିଥିମାନେ କହିଥିଲେ। କେନ୍ଦ୍ର ଆଉ ରାଜ୍ୟ ସରକାରଙ୍କର ଭିନ୍ ଭିନ୍ ଉନ୍ନୟନମୂଳକ ପ୍ରକଳ୍ପ ଆଉ ଯୋଜନା କାର୍ଯ୍ୟକାରୀ ହେଉଥିବା ବେଳେ ସଚେତନତା ଜରିଆରେ ତାର ସୁଫଳ ମିଳିପାରିବା ବୋଲି ଅତିଥିମାନେ କହିଥିଲେ। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ହୋଇଥିବା ଘୂର୍ଣ୍ଣିବଲୟ ଆଇବା 48 ଘଣ୍ଟା ଭିତରେ ଆହୁରି ଘନୀଭୂତ ହୋଇକରି ଲଘୁଚାପଟି ବଦଳିବାର ସମ୍ଭାବନା ରହିଛି। ଆଇବା 24 ଘଣ୍ଟା ଭିତରେ ଚଡ଼କ ମାରିକରି ବର୍ଷା ହେବ ବୋଲି 21 ଜିଲ୍ଲାକେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଲଘୁଚାପର ପ୍ରଭାବଟି ରାଜ୍ୟର ଭିନ୍ ଭିନ୍ ଜାଗାନ ଆଇବା 7 ଦିନ ତକ ବର୍ଷା ହୋଇପାରେ। ସେଆଡ଼େ ଇ ମାସର ଶେଷ ସପ୍ତାହ ଆଡ଼କେ ଦକ୍ଷିଣ ବଙ୍ଗୋପସାଗର, ଆଣ୍ଡାମାନ ସାଗର ଆଉ ଆଣ୍ଡାମାନ ଆଉ ନିକୋବର ଦ୍ୱୀପପୁଞ୍ଜର କେତେଟା ଇଲାକାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସିବାର ଲାଗି ପାଗ ଅନୁକୂଳ ଥିବାର ପାଣିପାଗ ବିଭାଗ ତରଫରୁ ଅନୁମାନ କରାଯାଇଛି। ଶେଷ ମୁଖ୍ୟ ଖବର ଫେର ଘାଏ। ଅନ୍ତର୍ଜାତୀୟ ନର୍ସ ଦିବସ ଅବସରରେ ସେବା କ୍ଷେତ୍ରଟି ଉଲ୍ଲେଖନୀୟ କାମ ଲାଗି 15 ଜଣଙ୍କୁ ଫ୍ଲୋରେନ୍ସ ନାଇଟିଙ୍ଗଲ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ଜାତୀୟ ଶିକ୍ଷାନୀତି 2020 ଥି ମାତୃଭାଷା, ଭାରତୀୟ ଜ୍ଞାନ ପରମ୍ପରା ଆଉ ନବସୃଜନକେ ସରକାର ପ୍ରୋତ୍ସାହନ ଦେଉଛନ୍ କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ଲାଗି ବାତିଲ ହେଲା ନିଟ୍ ୟୁଜି ପରୀକ୍ଷା 2026। ଫେରଘାଏ ପରୀକ୍ଷା ତାରିଖ ଆଇବା 10 ଦିନ ଭିତରେ ଘୋଷଣା କରାଯିବା ସୂଚନା ଦେଲେ ଏନ୍ଟିଏ ମହାନିର୍ଦ୍ଦେଶକ। ଆଉ ବଙ୍ଗୋପସାଗରନ ହୋଇଥିବା ଘୂର୍ଣ୍ଣିବଲୟ ଆଇବା 48 ଘଣ୍ଟା ଭିତରେ ବଦଳିବା ଲଘୁଚାପଟି। ଏତାର ପ୍ରଭାବଟି ଆଇବା 7 ଦିନ ତକ ରାଜ୍ୟର ଭିନ୍ ଭିନ୍ ଜାଗାନ ହେବା ବର୍ଷା। ଆଜିର ଆଞ୍ଚଳିକ ଖବର ଶେଷ ହେଲା। ଜୁହାର।

0: ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଶୁଣିବେ ଜିଲ୍ଲା ହାଲଚାଲ ରିଲେକୁ ଶୁଣାଉଛୁ ଆକାଶବାଣୀ କଟକ କେନ୍ଦ୍ରରୁ
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ ମୁଖ୍ୟ ସମ୍ବାଦ ଭାରତରେ ଆସନ୍ତା 14 ତାରିଖରୁ ଆରମ୍ଭ ହେବ ବ୍ରିକ୍ସ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ଦୁଇଦିନିଆ ସମ୍ମିଳନୀ ଚଳିତ ବର୍ଷ ନିଟ୍ ସ୍ନାତକ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏନ୍ଟିଏର ଘୋଷଣା ଏକ ସାଇବର ସୁରକ୍ଷିତ ଭାରତ ଗଠନ ଦିଗରେ କେନ୍ଦ୍ର ସରକାରଙ୍କ ନିରନ୍ତର ପ୍ରୟାସ ଜାରି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ ଆଗାମୀ 3 ବର୍ଷ ମଧ୍ୟରେ ଦେଶବ୍ୟାପୀ 75,000 ମେଡିକାଲ ସିଟ୍ ବଢ଼ାଇବା ଲାଗି ସରକାରଙ୍କ ନିଷ୍ପତ୍ତି ଏବଂ ଆଇପିଏଲ୍ କ୍ରିକେଟର ଆଜିକାର ମ୍ୟାଚ୍ରେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ସନ୍ରାଇଜର୍ସ ହାଇଦ୍ରାବାଦର ନିଷ୍ପତ୍ତି ଭାରତ ଆସନ୍ତା 14 ଓ 15 ତାରିଖ ଦିନ ବ୍ରିକ୍ସ ବୈଦେଶିକ ବ୍ୟାପାର ମନ୍ତ୍ରୀମାନଙ୍କର ସମ୍ମିଳନୀ ଆୟୋଜନ କରିବ ଆଜି ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ ଏହି ସୂଚନା ଦେଇଛନ୍ତି ସେ କହିଛନ୍ତି ଏହି ବୈଠକରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଅଧ୍ୟକ୍ଷତା କରିବେ ସଦସ୍ୟ ରାଷ୍ଟ୍ରଗୁଡ଼ିକର ବୈଦେଶିକ ମନ୍ତ୍ରୀ ଏବଂ ପ୍ରତିନିଧି ମଣ୍ଡଳୀର ମୁଖ୍ୟମାନେ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିବେ ଆପୋଷ ସ୍ୱାର୍ଥ ଜଡ଼ିତ ବିଭିନ୍ନ ବୈଶ୍ୱିକ ଏବଂ ଆଞ୍ଚଳିକ ପ୍ରସଙ୍ଗ ଉପରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀମାନେ ଏହି ସମ୍ମିଳନୀ ଅବସରରେ ମତ ବିନିମୟ କରିବେ ଏତଦ୍ବ୍ୟତୀତ ଏହି ସମ୍ମିଳନୀରେ ଯୋଗ ଦେବାକୁ ଆସୁଥିବା ବୈଦେଶିକ ମନ୍ତ୍ରୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବାର कार्यसूची रही बोली श्री जयसवाल कहते
2: 14 और 15 तारीख को ब्रिक्स विदेश मंत्री की बैठक हो रही है जिसकी अध्यक्षता हम लोग कर रहे हैं जहां तक देशों का आपने जिक्र किया उनकी तरफ से कौन आएगा ये तो खैर उनको तय करना है लेकिन जैसे जैसे लोग आएंगे आपको पास ले जाए कौन उनके नेतृत्व कर रहे हैं कौन लोग उसमें भाग ले रहे हैं
1: ନେପାଳ ସହିତ ଭାରତର ସମ୍ପର୍କ ସମ୍ବନ୍ଧରେ ସୂଚନା ଦେଇ ଶ୍ରୀ ଜୟସ୍ୱାଲ କହିଛନ୍ତି ଭାରତର ନେପାଳ ସହିତ ଏକ ବହୁବିଧ ସମ୍ପର୍କ ରହିଆସିଛି ନେପାଳରେ ନିର୍ବାଚନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ନେପାଳ ପ୍ରତିପକ୍ଷ ବାଲେନ୍ଦ୍ର ଶାହାଙ୍କୁ ଅଭିନନ୍ଦନ ଜଣାଇବା ସହିତ ତାଙ୍କ ସହିତ କଥାବାର୍ତ୍ତା କରିଛନ୍ତି ଭାରତ ନେପାଳ ବନ୍ଧୁତ୍ୱ ଏବଂ ପାରମ୍ପରିକ ସମ୍ପର୍କକୁ ସଶକ୍ତ କରିବା ଦିଗରେ ଏହା ଭାରତର ପ୍ରତିବଦ୍ଧତାର ପ୍ରତୀକ ବୋଲି ଶ୍ରୀ ଜୟସ୍ୱାଲ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂଯୁକ୍ତ ଆରବ ଏମିରେଟ୍ସ ୟୁଏଇ ଗସ୍ତ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଜୟସ୍ୱାଲ କହିଛନ୍ତି ଏହି ଗସ୍ତ ଅବସରରେ ଦୁଇ ଦେଶ ମଧ୍ୟରେ ଶକ୍ତି ସୁରକ୍ଷା ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରାଯିବ ଭାରତ ୟୁଏଇ ସହିତ ରହିଥିବା ବହୁବିଧ ସମ୍ପର୍କର ଶକ୍ତି ସୁରକ୍ଷା ହେଉଛି ଏକ ଆବଶ୍ୟକ ଅଂଶ ଏହାଛଡ଼ା ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଓ ପୁଞ୍ଜିନିବେଶକୁ ବୃଦ୍ଧି କରାଯିବା ଲାଗି ଆଲୋଚନା ହେବ ବୋଲି ସେ କହିଛନ୍ତି ସେହିଭଳି ନରୱେ ସ୍ୱିଡେନ୍ ଇଟାଲୀ ଓ ନେଦରଲ୍ୟାଣ୍ଡସ୍କୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମ୍ପର୍କରେ ଶ୍ରୀ ଜୟସ୍ୱାଲ କହିଛନ୍ତି ଏହି ଦେଶଗୁଡ଼ିକ ନବସୃଜନ ଏବଂ ସ୍ୱଚ୍ଛ ଶକ୍ତି ଜ୍ଞାନକୌଶଳର କେନ୍ଦ୍ର ଭାବେ ପରିଚିତ ପ୍ରଧାନମନ୍ତ୍ରୀ ଏହି ଗସ୍ତ ଅବସରରେ ଦୁଇ ଦେଶ ମଧ୍ୟରେ ଏହିସବୁ କ୍ଷେତ୍ରକୁ ସଶକ୍ତ କରିବା ଉପରେ ଆଲୋଚନା କରିବେ ବୋଲି ସେ କହିଛନ୍ତି
2: संयुक्त अरब अमीरात दौरे के दौरान भी ऊर्जा सुरक्षा पर बातचीत होगी जिस प्रकार का हमारी उनसे साझेदारी चल रही है कैसे इसको और व्यापक किया जाए ताकि हम अपने जो ऊर्जा सुरक्षा हमारी है उसको हम मजबूत कर सके उसके अलावा जो 4 अन्य देश हैं नॉर्डिक समिट होने वाला है नॉर्वे की यात्रा है स्वीडन की यात्रा है इटली की यात्रा है नेदरलैंड्स की यात्रा है यहां पर भी ये देश में से नवाचार के बहुत बड़ा केंद्र है इनोवेशन इकोसिस्टम में भारत में बहुत काम हो रहा है और क्लीन एनर्जी टेक्नोलॉजीज में ये लोग और ग्रीन ट्रांजिशन में काफी आगे हैं तो इन सभी मुद्दे पर हमारी बातचीत होगी और वो सब साझेदारी जो विकसित भारत की तरफ हमको ले आता है उसे कैसे मजबूत किया जाएगा ये प्रधानमंत्री के दौरे का एक मुख्य आधार है
1: ଚଳିତ ମାସ 3 ତାରିଖରେ ଦେଶବ୍ୟାପୀ ଅନୁଷ୍ଠିତ ନିଟ୍ ସ୍ନାତକ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସରକାର କହିଛନ୍ତି ଆଜି ନୂଆଦିଲ୍ଲୀଠାରେ ଚଳିତ ବର୍ଷର ନିଟ୍ ପରୀକ୍ଷାକୁ ବାତିଲ କରାଯିବା ପରେ ଏକ ସାମ୍ବାଦିକ ସମ୍ମିଳନୀକୁ ଉଦ୍ବୋଧନ ଦେଇ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏର ମହାନିର୍ଦ୍ଦେଶକ ଅଭିଷେକ ସିଂ ଏହା କହିଛନ୍ତି ସେ କହିଛନ୍ତି ସମ୍ପୃକ୍ତ ବ୍ୟକ୍ତିଙ୍କୁ ଧରାଯାଇ ଜେଲ୍ ଦଣ୍ଡରେ ଦଣ୍ଡିତ କରାଯିବ ଯାହାଦ୍ୱାରା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉପରେ କୌଣସି ପ୍ରତିକୂଳ ପ୍ରଭାବ ପଡ଼ିବ ନାହିଁ ଶ୍ରୀ ସିଂ କହିଛନ୍ତି ଚଳିତ ବର୍ଷ ନିଟ୍ ଦେଇଥିବା ଛାତ୍ରଛାତ୍ରୀଙ୍କ ଲାଗି ଏନ୍ଟିଏ ପୁଣି ଥରେ ପରୀକ୍ଷା ପରିଚାଳନା କରିବ ଏଥିଲାଗି ସେମାନଙ୍କୁ କୌଣସି ଅତିରିକ୍ତ ଦେୟ ଦେବାକୁ ପଡ଼ିବ ନାହିଁ ଏବଂ ଏହି ପରୀକ୍ଷା ଯେଭଳି ସ୍ୱଚ୍ଛତାର ସହ

0: ମ୍ୟାଚ୍ରେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ସନ୍ରାଇଜର୍ସ ହାଇଦ୍ରାବାଦର ନିଷ୍ପତ୍ତି।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ନବରଙ୍ଗପୁର ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ନବରଙ୍ଗପୁର ସମ୍ବାଦଦାତା ପ୍ରଭାତୀ କୁମାରୀ ବିଶୋଇ ଓ ଉପସ୍ଥାପନାରେ ମୁଁ ନୀନା ସାହୁ। ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାୟକ ନବରଙ୍ଗପୁର ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଶୁଭ ଉଦ୍ଘାଟନ କରିଥିଲେ। ଶ୍ରୀ ନାୟକ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକର ଲମତାଗୁଡ଼ାଠାରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଓ ସେତୁବନ୍ଧ ଯୋଜନା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାରେ 22 ଗ୍ରାମ ପଞ୍ଚାୟତ ପାଇଁ 149,49,00,000 ଟଙ୍କା ବ୍ୟୟ ଅଟକଳରେ ବୃହତ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଉଦ୍ଘାଟନ କରିଥିଲେ। ଏହି ପ୍ରକଳ୍ପ ଦ୍ୱାରା 100 ଗ୍ରାମର 38,609 ପରିବାରଙ୍କୁ ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଥିଲେ।
3: ଆଜି ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମ ନେଇ ଆମେ ଉପସ୍ଥିତ ହୋଇଥିଲୁ। ମେଗା ପ୍ରକଳ୍ପ ଏକ ଦିନରେ ନଳ ଥିଲା ପାଣି ହୋଇନଥିଲା, ଆଜି ସେ ପ୍ରକାର କାର୍ଯ୍ୟକ୍ରମ ଆମେ ଦ୍ୱିତୀୟ ନମ୍ବର ପ୍ରୋଜେକ୍ଟକୁ ଉନ୍ମୋଚନ କରିଛୁ। ପ୍ରଥମ ପ୍ରୋଜେକ୍ଟ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉନ୍ମୋଚନ କରିଥିଲେ, ଦ୍ୱିତୀୟ ପ୍ରୋଜେକ୍ଟ ଯୋଉ ଉନ୍ମୋଚିତ ହେଲା ଏଥିରେ ଆମର 7 ପଞ୍ଚାୟତକୁ ପାଣି ଯିବ ଏବଂ ଯୋଉ ପାଣି ପହଞ୍ଚିବ ଏଥିରେ ଆମେ ସବୁ ସେଚୁରେସନ୍ କରିବା ବ୍ୟବସ୍ଥା କରିବୁ। 2027 ଭିତରେ ସମସ୍ତ ଗାଁକୁ ପାଣି ଆମେ ଦେଇଦେବୁ। ଏ ପ୍ରକାର କାର୍ଯ୍ୟକ୍ରମ ଭିତରେ 481 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ସମସ୍ତ ନିର୍ବାଚିତ ପ୍ରତିନିଧି MP MLA ତାଙ୍କର ଉପସ୍ଥିତି, ଜିଲ୍ଲା କଲେକ୍ଟର ସମସ୍ତ ବିଭାଗୀୟ ଉପସ୍ଥିତି, ଏ ଉପସ୍ଥିତି ଏବଂ ଜନତା ଭିତରେ ଯୋଉ ମିଶ୍ରଣ ହେଲା, ଏ କାର୍ଯ୍ୟକ୍ରମ ବିଗତ ଦିନରେ ହେଉନଥିଲା। ଏ କାର୍ଯ୍ୟକ୍ରମ ମାଧ୍ୟମରେ ଆଗାମୀ ଦିନରେ ଲୋକମାନଙ୍କର ବି ଜାଣିବାର ଯୋଉ ସୌଭାଗ୍ୟ ମିଳିଲା ସେମାନେ କହିବେ, ପ୍ରଶାସନର କାମ ତତ୍ପରତା ବୃଦ୍ଧି ପାଇବ ଏବଂ ନିର୍ବାଚିତ ଅଧିକାରୀମାନେ ବି ଯୋଉ ସେମାନେ ଅଛନ୍ତି ସେମାନଙ୍କର ଆଶା ବିଶ୍ୱାସ ଆଜି ଲୋକଙ୍କୁ ଦେଇଛନ୍ତି। ସେହି ଦୃଷ୍ଟି ନେଇ ଏ କାର୍ଯ୍ୟକ୍ରମ ବହୁତ ଆଗକୁ ନେବ ବୋଲି ମୁଁ ଆଶୁଛି। 100-seated ହସ୍ପିଟାଲ ତିଆରି ହେବ, ଏ ବି ଏକ ମାଇଲ ଖମ୍ବ ନବରଙ୍ଗପୁର ଜିଲ୍ଲା ପାଇଁ। ଆଜିକାର ପରିସ୍ଥିତି ଯେ ନୂଆ ସରକାର ହେଇଛି, ଲୋକଙ୍କ ସରକାର ଆସିଛି, ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେବି, ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବି, ସେ ପାଣି ସ୍ୱାସ୍ଥ୍ୟ ରାସ୍ତା ଗାଁର ବ୍ୟବସ୍ଥା ସବୁ ବ୍ୟବସ୍ଥାକୁ ଯୋଉ ସୁଚାରୁ ରୂପରେ ସମ୍ପାଦନ କରୁଛନ୍ତି, ଆମେ ଆଗକୁ ଆଗକୁ ବଢ଼ିବା।
2: ଆସନ୍ତା 26 ନବରଙ୍ଗପୁର ଜିଲ୍ଲାରେ 5 ବ୍ଲକର 6 ମଣ୍ଡିରେ ଚାଷୀଙ୍କଠାରୁ ଧାନ କିଣାଯିବ। ମୋଟ 2,221 ଜଣ ଚାଷୀ ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ନାମ ପଞ୍ଜୀକରଣ କରିଛନ୍ତି। ଗତବର୍ଷ ରବି ମଣ୍ଡିରେ 69,713 କ୍ୱିଣ୍ଟାଲରୁ ଧାନ ସଂଗ୍ରହ କରାଯାଇଥିଲା। ନବରଙ୍ଗପୁର ପୌର ଉଚ୍ଚ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ସ୍ମାର୍ଟ ଓଡ଼ିଶା ହାକାଥନ୍ 3.0 ଅନୁଷ୍ଠିତ ହୋଇଯାଇଛି। ଉଦ୍ଘାଟନୀ ଉତ୍ସବରେ ଜିଲ୍ଲା ଶିକ୍ଷାଧିକାରୀ ଛତ୍ରପତି ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ନବରଙ୍ଗପୁର ଜୟପୁର ରେଳ ପ୍ରକଳ୍ପ ସକାଶେ ହୋଇଥିବା ଭୂମି ଅଧିଗ୍ରହଣ ବାବଦରେ କ୍ଷତିପୂରଣ ରାଶି ବିତରଣ କାର୍ଯ୍ୟକ୍ରମ ନବରଙ୍ଗପୁର ତହସିଲ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି। ସାଂସଦ ବଳଭଦ୍ର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେଶରୀଗୁଡ଼ା ମୌଜାର 15 ହିତାଧିକାରୀଙ୍କୁ 70,48,00,000 ଅଧିକ ଟଙ୍କା ବଣ୍ଟନ କରିଥିଲେ। ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳନ ଅବସରରେ ସାଂସଦ ବଳଭଦ୍ର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ 758 ଜଣ ଶ୍ରମିକ ହିତାଧିକାରୀଙ୍କୁ 4,55,25,000 ଟଙ୍କାର ବିଭିନ୍ନ ଯୋଜନାର ଆର୍ଥିକ ପ୍ରୋତ୍ସାହନ ଓ ସହାୟତା ବଣ୍ଟନ କରିଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ନୟାଗଡ଼ ଜିଲ୍ଲା ସମ୍ପର୍କରେ।
1: ଆକାଶବାଣୀ ରାଉରକେଲା ପ୍ରସାର କରୁଛୁ କାର୍ଯ୍ୟକ୍ରମ କିଷାନ ବାଣୀ। ଆଜି ଏଥିରେ ରହିଛି ଅଗ୍ରଣୀ ଚାଷୀ ସନ୍ତୋଷ ନାୟକଙ୍କ ସହିତ।

0: ଖନା ଲଗାବାର ଆଗରୁ ଜମିନ୍ କେ ଟିକେ ଭଲ୍ କରି ଜୁତା ଜୁତି କରିଦେବେ। ତାପରେ ସେଇଟା ରସି ଲଗେଇ କରି ଗାର ଟାଣି ନେଇକରି ଛୋଟ ଛୋଟ ଗାତ ଖୋଲି ଦେବେ। ତାପରେ ଗାତ 2-4 ଦିନ ଶୁଖିଲା ପରେ ତାପରେ ସେଥିରେ ଗୋବର ଖତ ପିଡ଼ିଆ ଏନ୍ତା ଦେଇକରି ଖନାଟା ଲଗେଇ ହେବ।
1: ଖାଲି ଗୋବର ଖତ ପିଡ଼ିଆ ଦଉଛନ୍ କି ଆଉ କାଙ୍କଣା ବି ଦେସନ୍?
0: ନାଇଁ, ଯଦି ଦେବେ ବୋଲେ ଦାନାଦାର କୀଟନାଶକ ଉଷ ଟିକେ ଦେଇଦେଲେ ଟିକେ ଆଉ ଟିକେ ସୁବିଧା ହେ, କାଁ କରି ଉଇ ଲାଗବାର ଆଉ ଡର ନାଇଁ ଥାଏ।
1: ଓହୋ, ତ ଏଇ ଯେନ୍ ରସି କଥା କହିଲେ, ଏଇଟା କାଣା ଧାଡ଼ି ଧାଡ଼ି କରି ଲଗାବା ଲାଗି ସୁବିଧା କଥା କହିଲେ କି କାଣା କହେ?
0: ହଁ, ରସି ଲଗାଲେ ଧାଡ଼ି ସିଧା ହେବା ଆର୍ ମନା ଗାର୍ଡଟା ବି ସିଧା ରହିବା। ବୋଲେ ଯେତେବେଳେ ତାକେ କୁଡ଼ା ଖେଚା କର୍ମା, ଯିବାର ଆସିବାର ଲାଗି କୁଡ଼ା ଖେଚା କରିବା ଲାଗି ଟିକେ ସୁବିଧା ହେବା।
1: ଆଉ ଏଇଟା ତ କହୁଥିଲେ ଯେ ଲହ ଜାତୀୟ ମାନେ ଇତା ଲାଗି ରାଇଁର ବି ଦରକାର ହଉଥିବ?
0: ହଁ, ଏଇଟା ଲହ ଜାତୀୟ ଯେହେତୁ ରାଇଁ ଲାଗବା। ଯଦି ସୁବିଧା ରାଇଁର ନେଇନ, ଆପଣଙ୍କର ବଜାରରେ ମିଳୁଛେ ଲୁହାର ଜାଲି, ତାକେ ତାର ଲମ୍ବେଇ କରି ସେଟାକେ ଟାଣି ନେଲେ ବି ସେଠି ଲହ ଗୁଡ଼େଇ ହେଇକରି ପୋଟଲ ଫଲୁଛେ।
1: ଏ ଖାଲି ଲୁହାର ଜାଲି ମିଳୁଛେ କି ପ୍ଲାଷ୍ଟିକର ବି ମିଳୁଛେ?
0: ହଁ, ପ୍ଲାଷ୍ଟିକର ବି ମିଳୁଛେ,
1: ସେଠି ବି କଲେ ହେବ।
0: ହଁ,
1: ତ ଏଇଟାକେ କାଣା ଉପରେ ମଡ଼ୁଆ ଭଳିଆ ବାନ୍ଧବାର ପଡ଼ୁଛେ କେ?
0: ନାଇଁ, ଇଟା ମଡ଼ୁଆ ବନ୍ଧା ନାଇଁ ଲାଗେ, ଇଟା ଧାଡ଼ି ଧାଡ଼ି ହେଇକରି ରହେବା।
1: ତ ଟିକେ ବିସ୍ତାର କରି କହିବେ ଯେ କେନ୍ତା କରି କାଣା ଏଇଟାକେ ମାନେ ତାର ଏଇ ଯେନ୍ ସୁବିଧା କରୁଛନ୍?
0: ସୁବିଧା ବେଲେ ଦେଖ, ଧାଡ଼ି ଧାଡ଼ି କରି ଲଗାଲେ ଯିବାର ଆସିବାର କୁଡ଼ା କେଞ୍ଚା ସୁବିଧା ହେଲା। ତାପରେ ଉଷ କଷା ଯେନ୍ କୀଟ ପୋକ ହେବା ସେ ଲାଗି ସ୍ପ୍ରେ କରିବାର ଲାଗି ହେବା, ଆଉ ଲମ୍ବା ଧାଡ଼ି ରଖବାର ଲାଗି ପୋଟଲ ଫଲଟା ତୁଲବାର ଲାଗି ବି ସୁବିଧା ହେବା। ବେଶୀ ଉଚା କରି ନେଲେ ମଡ଼ୁଆ ମାରି ନେଲେ ତୁଲି ନହେ, ପୋଟଲ ପଚିଯିବା।
1: ଆଉ ଆପଣ ତ ବହୁତ ବର୍ଷ ହେଲା ଏ ପୋଟଲ ଚାଷ କରି ଆସୁଛନ୍, ବୋଲେ ନିହାତି ଜାଣିଥିବେ ଯେ ପୋଟଲରେ କେନ୍ କେନ୍ ପ୍ରକାରର ରୋଗ ପୋକର ସମସ୍ୟା ରହିଥିସି, ବୋଲେ ବିଶେଷ କରି କେନ୍ ଭଳିଆ ସମସ୍ୟା ଦେଖବାର୍କେ ମିଲ୍ସି?
0: ବିଶେଷ କରି ଫଲ ବିନ୍ଧା ପୋକ ହେସି, ଆର୍ ଫଲ ବିନ୍ଧା ହେଲେ ଫଲ ସବୁ ଶୁଖି କରି ପଚି ଯାଇସି ଆର୍ ଭଲ ନେ ଫଲ ବଢେ।
1: ଓହୋ, ତ ଇ ଭଳିଆ ଯଦି ସମସ୍ୟା ଦେଖାଯାଏ ବୋଲେ କେନ୍ତା କାଣା କରିଥିସନ୍?
0: ରୋଗ ପୋକର ଲାଗି ଆଜ୍ଞା, ଯଦି ଦେଖିଲେ ଫଲ ବିନ୍ଧା ଲାଗିଛି, ଏଥିର୍ ଲାଗି ଆମର ଏଇଟା ସ୍ପ୍ରେ କରବାର୍କେ ଲାଗ୍ବା। ଆଉ ଏଇଟା ଦୁକାନ ମାନଙ୍କୁ ତ ସ୍ପ୍ରେ କରବାର୍ ଲାଗି ଔଷଧ ମିଳୁଛି,
1: ଆଜିକାଲି ତ ବିଭିନ୍ନ ପ୍ରକାର
0: ଔଷଧ ମିଳୁଛି। ଯଦି ପାଇବେ ବୋଲେ କାଲସ କି ପ୍ୟାରି ସଲଫେନ୍, ସେଟା ଆଣିକରି ଚାଷୀ ଭାଇ ମାନେ ଯଦି ସ୍ପ୍ରେ କରିଦେବେ, ଏଇଟା ପୋକ ଲାଗ୍ବାରଟା କମିଯିବା।
1: ତ ଏଇ ଯେନ୍ ମେଡିସିନ ମାନେ ମାରୁଛନ୍, ଏଇଟା ତାର ସମୟ କେତେବେଳେ କେତେବେଳେ ମାରୁଛନ୍?
0: ସ୍ପ୍ରେ କରବାରଟା ସକାଳ ଯଦି ହେଇଛି, ଖରା ବେଶୀ ନେଇ ହେଇଥିବା କି ସନ୍ଧ୍ୟାରୁ ସୂର୍ଯ୍ୟ କିରଣ ଟିକେ କମିଯାଇଥିବା ପରେ ମାରିଲେ ଏଇଟା ବହୁତ କାମ ଦେସି।
1: ତ ଏଇଟା ତ ଆପଣ ଏଇ ଯେନ୍ ପୋକର କଥା କହିଲେ ଯେ ଫଲ ବିନ୍ଧା ପୋକ ଲାଗୁଛେ ବୋଲିକରି, ଆଉ ରୋଗ ଏନ୍ତା କିଛି ହେସି?
0: ହଁ, ପୋଟଲ ଚାଷେ ପତ୍ରପଡ଼ା ଗୋଟେ ବଡ଼ ରୋଗ ହେ। ତାପରେ ପତର ସବୁ କାଣା ହେସି, ଝାଉଁଲି ହେଇକିରି ସବୁ ଶୁଖି ପଡ଼ବା। ତାପରେ ସେଟା ଲହ ଜାତୀୟ ଫସଲ ହେ ଯେହେତୁ ଲହ ଆଗକେ ବଢି ନ ପାରେ।
1: ଓହୋ, ତ ଏଇ ଭଳିଆ ସମସ୍ୟା ସବୁ ରହିଛି କି ଆର ବି କିଛି ଦେଖାଯାଏ?
0: ହଁ, ଆଉ ଲାଷ୍ଟ କଥା ହଉଛି, ଏଇଟା ବେଶୀ ଯଦି ପାନ କାଇଁ ହେଇଯିବା ଯାକେ କନା ତାର ମାନେ ସଢି ଯାଇସି, ଏଇଟା ଗୋଟେ ବି ଗୋଟେ ରୋଗ ହେ।
1: ତ ଆପଣ ଯେନ୍ ପୋଟଲ ଚାଷଟା କରୁଛନ୍, ପୁରା ଚାଷ ଥି କେନ୍ କେନ୍ ସମୟ ଥି କାଁ କାଁ ଖତ ସାର ସବୁ ବ୍ୟବହାର କରୁଛନ୍?
0: ପୋଟଲ ଚାଷରୁ ପହିଲା ଗଜା ହେଇପାରିଲା ପରେ କିଛି ପରିମାଣରେ DAP କି ପଟାସ ପହିଲାରୁ ଦେବାର୍କେ ଲାଗ୍ବା। ତାପରେ ତାହାକେ ସ୍ପ୍ରେ କରିଦେବାର କଥା ଟିକେ, କାଁ କରି ବେଲେ ସେ ପତର ଗଜା କି ପୋକ ରୋଗ ଯଦି ନାଇଁ ଲାଗ୍ଲେ ସେଟା ଟିକେ ଭଲ ହେଇକରି ବଢ଼୍ବା।
1: ଆଉ ଗୋଟେ କଥା ଏନ୍ତା ଶୁଣବାର୍କେ ମିଲ୍ସି ଯେ ପୋଟଲ ଚାଷରେ କେତେଟା ମାଇ କନ୍ଦା ଭିତରେ କେତେଟା ଅଣ୍ଡ୍ରା କନ୍ଦା ବି ବ୍ୟବହାର ହେସି ବୋଲିକରି, ତ ଇ ଭଳିଆ କେତେଟା କାଣା ହେନ୍ତା ଦରକାର ପଡ଼୍ସି?
0: ସେଟା ତ 100ଟା ଯଦି ମାଇ କନା ରହିବା, ତାର ଭିତରେ 10ଟା ଅଣ୍ଡ୍ରା କନା ରହିଲେ ଆମର ଏ ଫୁଲ ଫଲଟା ଠିକ୍ ହେସି।
1: ଯଦିଓ କମ୍ ଦିଆ ହଉଛେ, ଯଦି ଅଣ୍ଡ୍ରା କନ୍ଦା ବେଲେ ଫଲ ହେବାର୍ ଲାଗି କିଛି ଅସୁବିଧା ହେସି ବି କେ?
0: ହଁ, ଯଦି କମ୍ ହେଇଯିବା ଅଣ୍ଡିରା କନା, ତାପରେ ଫଲ ଫୁଲ ଫଲବାରଟା ଟିକେ ଅସୁବିଧା ହେଇଛି। ସେଥିର୍ଲାଗି 100ଟା ମାଇ କଣ୍ଡା ଥି 10ଟା ଅଣ୍ଡିରା କଣ୍ଡା ଲଗାବାର ଲାଗି ପଡ଼ୁଛେ।
1: ଆଉ ଏଇ ଯେନ୍ ଥରେ କନ୍ଦା ଲଗଉଛନ୍, ବୋଇଲେ ସେଟା କେତେ ବରଷ ତକ ସେ କନ୍ଦା ନୁ ଆପଣ ଫଲ ପାଇଥିସନ୍?
0: ହଁ, ଥରେ ଯଦି କନ୍ଦା ଲଗାଲେ ଏଇଟା 3 ବରଷ ଯାକ ଫଲ ଫଲବାର ଦେଖାଯାଏସି। ଆରୁ ଇଟା 2 ବରଷ ତ ଭଲ କରି ଫଲ୍ସି, 3 ନମ୍ବର ବରଷ ଟିକେ କମ୍ ହିସାବରେ ଫଲ୍ସି।
1: ମାନେ କହିବାର୍କେ ଗଲେ 2 ବରଷ ତ ପୁରା
0: ପୁରା ଭଲ୍ସି ଫଲ୍ବା, ଏମିତି ନବର ବରଷ ଟିକେ ଆଦାୟଟା।

0: ହେଇଯାଇଛି।
1: ତ ଏଥର ଯେନ୍ ପଟଲଟା ଆପଣ ଲଗେଇଛନ୍, ଏଇଟା କେନ୍ କିସମିଆ ପଟଲ, ତାର ନାଁ କାଣା?
0: ପୋଟଲ ତ ଏଇଟା ଆମର ଦେଶୀ ଭେରାଇଟି ବୋଲସୁଁ। ହଁ, ଆଉ ଗୋଟେ କାଣା ମିଳୁଛେ ଏଇଟା ହାବଡ଼ା, ସେଟା ଟିକେ ବେଶୀ ଲମ୍ବା ଲମ୍ବା ରହିଛି, ଆଉ ସେଥି ମଞ୍ଜି ହୋଇନପାରେ। ଆମର ଦେଶୀ ପୋଟଲ ଛୋଟ ଛୋଟ ରହିକରି ସେ ମଞ୍ଜି ରହିଛି, ଏଇଟା ଖାଇବାର ଲାଗି ବି ବେଶୀ ଟିକେ ସ୍ୱାଦିଆ ଲାଗ୍ସି।
1: ତ ଯେନ୍ ଆଉ ଗୋଟେ ହାବଡ଼ା କଥା କହିଲେ, ପୋଟଲର ନାଁ ସେଟା ବଡ଼ ବଡ଼ ଆକାର ପୋଟଲ?
0: ହଁ, ସେଟା ବଡ଼ ଆକାର ହେସି, ସେଠି ଆମର ରାଞ୍ଜ କି ତାର ଜାଲି ନେ ଲାଗେ, ସେଟା ନଦୀର ବାଲି ଲଗାଇବାରକେ ପଡ଼ୁଛି।
1: ମାନେ ବାଲସରିଆ ଜାଗାରେ ସେଟା ଚାଷ?
0: ହଁ, ବାଲି।
1: ଆଉ ଏନ୍ତା ମାଟି କଲେ କିଛି ଅସୁବିଧା ହେସି?
0: ନାଇ, ଅସୁବିଧା ନାଇ ହୁଏ ଯେ, ଏଇଟା କାଁ କରି ବାଲି ସାଙ୍ଗେ ସେ କମ୍ ପାଣି ଏଇଟା ଫଲିବ।
1: ଓହ, ମାନେ କମ୍ ପାଣିରେ ବି ଚାଷ ହେଇ?
0: ହଁ, ଚାଷ
1: ବାଲି ଜାଗା।
0: ହଁ, ବାଲି ଜାଗାରେ।
1: ଆଉ ଏଇଟା ତ ଖରା ଦିନିଆ ଚାଷ ହେ, ବୋଇଲେ ପାଣି କେନ୍ ଆକାରେ ମଡ଼ଉଛନ୍ ପୋଟଲ ଚାଷରେ?
0: ଇଟା ଯେହେତୁ ପାନିର୍ ସୁବିଧା ଥିବା ବୋଇଲେ ଇଟାକେ ଆଠ ଦିନେ ଥରେ ଥରେ ପାନ୍ ମଲାଲେ ଇଟା ଠିକ୍ ରହିଛି, ଆଉ ବେଶୀ ପାନ୍ ହେଇଗଲେ ଇଟାକେ କନା ସଢ଼ା ରୋଗ ହେଇଯାଇଛି।
1: ତ ଏଥର ଆପଣ କେତେ ଖଣ୍ଡେ ଚାଷବାସ କରିଛନ୍ ପୋଟଲ ଚାଷଟା?
0: ଇଟା ପୋଟଲ ଚାଷଟା ଆମର 2000 ମନ୍ଦା ଅଛି, ଆରୁ ଇଟା ଆଠ ଦିନେ ଥରେ ତୁଲବାର୍କେ ଲାଗ୍ସି, ଆରୁ ଇଟା 10-12 ପ୍ୟାକେଟ୍ ଆଠ ଦିନେ ତୁଲା ଯାଇସି ଫଲ।
1: ତ ତୁଲବାର୍ ଲାଗି ନିଜେ ତୁଲୁଛନ୍ କି ମୂଲିଆ ବି ଲଗାସନ୍?
0: ହଁ, ଯଦି ସୁବିଧା ହେବା ନିଜେ ବି ତୁଲି ହେସି, ନହେଲେ ଗୋଟେ ମୂଲିଆ ଲଗେଇକରି ବି ତୁଲା ଯାଇପାରସି।
1: ଆଉ ବିକ୍ରି ବଟାଟା ନିଜେ କରସନ୍ କି ଫେର ବେପାରୀକୁ ବି ଦେସନ୍?
0: ହଁ, ବେଶୀ ସଂଖ୍ୟା ହେବାର୍ ଲାଗି 10-12 ପ୍ୟାକେଟ୍ ହେବାର୍ ଲାଗି ତ ନିଜେ ବିକି ସବୁ ନାଇଁ ହୁଏ, ଏଥିର୍ ଲାଗି କାଣା ହେସି, ଛୋଟିଆ ଛୋଟିଆ ବେପାରୀ ମାନେ ଆସିକରି ଏଇଟା ମାର୍କେଟରୁ ନେଇକରି ସବୁ ଯାଇସନ୍।
1: କ୍ଷେତ୍କେ ବି ଆସନ୍ ଭଲ ନେବା ଲାଗି?
0: ହଁ, ଯଦି ଫୋନ୍ ନମ୍ବର କଣ୍ଟାକ୍ଟ ଥିବା ସେମାନେ ଆସିବି, କ୍ଷେତେ ତୁଲବାର ଯାକ ଅପେକ୍ଷା କରିକିରି ଓଜନ କରିକିରି ପଇସା ଦେଇକରି
1: ନେଇ ଯାଇସନ୍। ବୋଲେ ବିକ୍ରି ବଟାର କିଛି ଅସୁବିଧା?
0: ଅସୁବିଧା ନାଇଁ, ବିକ୍ରି ବଟା ଅସୁବିଧା ନାଇଁ।
1: ତ ଏଇ ଯେନ୍ ଯେତେ ବି ପନିପରିବା କରୁଛନ୍, ସବୁଥିରୁ କେନ୍ ଚାଷଟା ଆପଣଙ୍କୁ ବେଶୀ କରି ଭଲ ଲାଗ୍ସି, ସେନୁ ଦୁଇ ପଇସା ପାଇସନ୍?
0: ସବୁ ଚାଷ ଭିତରେ ଆଜ୍ଞା ରହୁଛେ, ଦେଖ ବାକି ପରିବାଟା ହଉଛେ କେନ୍ଟା ମାସେ ରହିଲା, କେନ୍ଟା 2 ମାସ, କେନ୍ଟା 3 ମାସ, ଏନ୍ତା ଭିତରେ ହଉଛେ। ଆଉ ପୋଟଲଟା କାଣା ହଉଛେ କି ଏଇଟା ବରଷ ବରଷ ରହୁଛି, ବେଶୀ ନାଇଁ ହେଲେ ବି 3 ବରଷ ନୁ ତ ଏଇଟା କମ୍ ନାଇଁ ରହିବା। ଏଥିର୍ଲାଗି କାଣା ହେଇଛି, ସେଥିରୁ ଚିନ୍ତା କରି ହେଲେ ବି ଆଠ ଦିନେ ଥରେ ଗୋଟିଏ ହପ୍ତାହରେ କିଛି ନା କିଛି ସେନୁ ମିଳୁଛି ପଇସା।
1: ତ ଭାଇ, ଆପଣଙ୍କ ସାଙ୍ଗେ ତ କଥା ହଉଥିବା ଭଳିଆ ଲାଗୁଛେ, ହେଲେ ସୀମିତ ସମୟ ଲାଗି ବେଶୀ କଥା ହେଇନପାରୁ। ତ ଭାଇ, ଆଜିର୍କା ଆପଣ ନିଜର ଚାଷବାସ ବିଷୟରେ ବହୁତ ସୁନ୍ଦର ଭାବେ ବତାଲେ, ସେଥିଲାଗି ଆପଣଙ୍କୁ ଆମର ଆକାଶବାଣୀ ତରଫରୁ ବହୁତ ବହୁତ ଧନ୍ୟବାଦ। ଜୁହାର
0: ଜୁହାର
2: ସମାରୁ ଭାଇ।
1: ହଁ ଦାଦା,
2: ଦେଖ ଭାଇ ତ ବନେ କରି ବତାଲେ ସେ କେନ୍ତା କାଏଁ ପୋଟଲ ଚାଷ ମାନକେ କରୁଛନ୍, ଆରୁ ତାର ସୁଆଦ ଭିତରେ ହେନ୍ତା, ଆରୁ ଦାମ ଫେର ଥିସିନି କାଏଁ ବଜାର ଥି?
1: ବିଲକୁଲ, ତାର ଦାମ ଟିକେ ନିହାତି କରି ବଢିକରି ରହିସି।
2: ହଇ, ତ ଚାଷବାସରେ ତ ଇଟା କରଲେ ଲାଭ ହେସି ହିଁ ହେସି, ବୋଲେ ଆମର ମନର ଶାନ୍ତି ଫେର ଦିଲାବାର ଲାଗି ଗୀତ ପଦେ ଭି ଟିକେ ଶୁନା ତ ବୋଲେ ଆଉ ଟିକେ ଭଲ ହେତା ଗା।
1: ବିଲକୁଲ ଠିକ କହିଲ ଗା, ବୋଲେ ଯେଉଁ ସେନେ ଇ ଗୀତ ପଦେ ଶୁନୁ।
2: ହଇ ଗା, ହଇ ଶୁନି ପକାଉ।

ଶୁଣୁଥିଲେ କିଷାନବାଣୀ କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା। ଏବେ ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ହେଲୋ ରାଉରକେଲା। କାର୍ଯ୍ୟକ୍ରମ ପ୍ରଯୋଜନା ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ଜ୍ୟୋତ୍ସ୍ନାରାଣୀ ସାହୁ।

0: ନମସ୍କାର ଶ୍ରୋତା ବନ୍ଧୁ, ମୁଁ ଆପଣମାନଙ୍କର ରେଡ଼ିଓ ସାଥୀ ଜ୍ୟୋତ୍ସ୍ନା ସ୍ୱାଗତ କରୁଛି ଆପଣମାନଙ୍କୁ 102.6 FM ଆକାଶବାଣୀ ରାଉରକେଲାର ହ୍ୟାଲୋ ରାଉରକେଲା କାର୍ଯ୍ୟକ୍ରମକୁ। ତେବେ ଚାଲନ୍ତୁ ଆଉ ଡେରି ନ କରି କାର୍ଯ୍ୟକ୍ରମକୁ ଆରମ୍ଭ କରିବା ଏବଂ ଶୁଣିବା ଆମର ଫାର୍ଷ୍ଟ କଲର୍ କିଏ କରିଛନ୍ତି, କୋଉଠୁ କରିଛନ୍ତି ଏବଂ ତାଙ୍କ ପସନ୍ଦର ଗୀତ। ହ୍ୟାଲୋ ରାଉରକେଲା। ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ଆଜ୍ଞା, ଅମିତ ଭାଇ କହୁଛି। ଆଜ୍ଞା, ଲେଖାନି ସନ୍ତଲାପୁର ଜିଲ୍ଲା ବଲାଙ୍ଗୀରରୁ। ଆଜ୍ଞା
0: ଆଜ୍ଞା, କେମିତି ଅଛନ୍ତି?
1: ଆଜ୍ଞା ମୁଇଁ ଭଲ ଅଛି, ଆପଣ ମାନେ କେନ୍ତା ଅଛ?
0: ବହୁତ ବଢିଆ। କଣ କରନ୍ତି ଆପଣ?
1: ଆଜ୍ଞା କିଛି ନାହିଁ, ଘରର କାମ ଧାମ। ଆଜ୍ଞା
0: ଆଚ୍ଛା, ଆଉ କିଏ କିଏ ଅଛନ୍ତି ଆପଣଙ୍କ ଘରେ ସମସ୍ତେ?
1: ମା ବାପା ଭାଇ ଅଛନ୍ତି, ଆମେ ଚାରି ଜଣ ଅଛୁ।
0: ଚାଷବାସ କରନ୍ତି?
1: ହଁ ଆଜ୍ଞା, ଚାଷବାସ କରୁ, ଆଉ ତାପରେ ଆମ ଘର କାମ ଧାମ ଯେତେ ମିଳେ ତାହା କରୁ। ଆଜ୍ଞା,
0: ବର୍ତ୍ତମାନ ଆପଣଙ୍କର ଧାନ ଚାଷ କରିଛନ୍ତି ନା କଣ?
1: ନାଇଁ ଆଜ୍ଞା, ଆମ ପଟେ ଗୋଟେ ବୁଲି ହୁଏ, ଗୋଟେ ବୁଲି ହୁଏନି। ଆଜ୍ଞା
0: ଆଚ୍ଛା, ପାଣିର ଅଭାବ ନାହିଁ?
1: ହଁ ହଁ ଆଜ୍ଞା, ପାଣିର ଅଭାବ ଅଛି।
0: ତେବେ କୁହନ୍ତୁ ଆଜି କୋଉ ଗୀତ ଶୁଣିବେ?
1: ଆଜି ହିନ୍ଦୀ ଫିଲ୍ମର ଦେଇଦେବେ ଆମର, ଆଜ୍ଞା ନହେଲେ ଦିଲ୍ ଫିଲ୍ମର ଦେଇଦେବେ, ମୁଝେ ନିନ୍ଦ ନ ଆଏ, ଟିକେଟ୍ ଟିକେ କରିଦେବେ ମ୍ୟାଡମ୍।
0: ଆଜ୍ଞା କୁହନ୍ତୁ।
1: ଲକ୍ଷ୍ମୀ ନାରାୟଣ ବାଗ, ଆଦିତ୍ୟ ସଲମା, ସହଦେବପୁର, ବାସୁଦେବ ମେହେର, ମନୋଜ ପଟେଲ, ଆର୍ ଯେତେ ଅଛ ଆମର ଆକାଶବାଣୀ କର୍ମକର୍ତ୍ତା ମନକେ, ଆର୍ ଖାସ ଆପଣଙ୍କେ ବି
0: ବହୁତ ବହୁତ ଧନ୍ୟବାଦ। ତେବେ ଶୁଣେଇ ଦଉଛୁ ଆପଣଙ୍କ ପସନ୍ଦର ଏହି ସୁନ୍ଦର ଗୀତକୁ। ଆକାଶବାଣୀକୁ ଫୋନ୍ କରିଥିବାରୁ ବହୁତ ବହୁତ ଧନ୍ୟବାଦ।
1: ନମସ୍କାର ମ୍ୟାଡମ୍।
0: ନମସ୍କାର।

0: ହ୍ୟାଲୋ ରାଉରକେଲା।
1: ଆଜ୍ଞା ନମସ୍କାର,
0: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ମୁଁ ରଞ୍ଜିତ ପ୍ରସାଦ କହୁଥିଲି ଆଜ୍ଞା, ବାମଡ଼ାରୁ।
0: ଆଜ୍ଞା, କେମିତି ଅଛନ୍ତି,
1: ଆଜ୍ଞା
0: କ'ଣ କରନ୍ତି ଆପଣ?
1: ଆମର ବାମଡ଼ାରେ ଗୋଟେ ମୋଟର ମେକାନିକ, ମତଲବ ମୋଟର ବାଇଣ୍ଡିଂ କରୁଛୁ।
0: ଆଜ୍ଞା ଆଜ୍ଞା, ତେବେ କେମିତି କ'ଣ ବ୍ୟବସାୟ ଚାଲିଛି ଆପଣଙ୍କର?
1: ହଁ, ସବୁ ଠିକ୍ ଚାଲୁଛି ଆଜ୍ଞା।
0: ବଢିଆ କଥା। ତେବେ ଆପଣ ନିଜେ ବାଇଣ୍ଡିଂ କରୁଛନ୍ତି, କରନ୍ତି ନା ଷ୍ଟାଫ ଅଛନ୍ତି?
1: ଆମର ବଡ଼ ଭାଇ ଗୋଟେ ଅଛନ୍ତି, ଧର ଧର ଷଣ୍ଢ, ସେମାନେ କରୁଛନ୍ତି।
0: ଆଜ୍ଞା ଆଜ୍ଞା,
1: ମୁଁ ତାଙ୍କେ ଆସିଷ୍ଟାଣ୍ଟ କରୁଛି।
0: ଖୁବ ସୁନ୍ଦର କଥା। ତେବେ ଆଉ କୁହନ୍ତୁ, ଆପଣ ଆକାଶବାଣୀର କାର୍ଯ୍ୟକ୍ରମ ସବୁ ଶୁଣନ୍ତି?
1: ହଁ ଆଜ୍ଞା, ମୁଇଁ ତ ପ୍ରୋଗ୍ରାମ ଆପଣଙ୍କର ତ ଶୁଣିନି, ଲେକିନ୍ ରାତି 8 ଉତା ଯେନ୍ ପ୍ରୋଗ୍ରାମ ଦିଏ ନା ସିନେ ସଙ୍ଗୀତ,
0: ଆଜ୍ଞା
1: ସେଟା ଅଧିକା କରିକି ଶୁଣେ ରାମକଳାର ପ୍ରୋଗ୍ରାମ।
0: ଖୁବ ସୁନ୍ଦର କଥା। ତେବେ କୁହନ୍ତୁ, ଆଜି କୋଉ ଗୀତ ଶୁଣିବେ?
1: ଆମର ଆଉ କେତେ ଲୋକର ନାଁ ନେବା ଲାଗି ଚାହୁଁଛି ଆଜ୍ଞା?
0: ଆଜ୍ଞା,
1: ଆମର ବଡ ଭାଇ ଅଛନ୍ତି ଅମୃତ ଚନ୍ଦ, ଆଉ ମୋର ବାପା ଅଛନ୍ତି ରାମବାଲକ ପ୍ରସାଦ, ଆଉ ମୋର ସାନ ଭାଇ ଅଛନ୍ତି ସଞ୍ଜୀବ ପ୍ରସାଦ, ଆମର ବଡ ଦାଦା ଅଛନ୍ତି ସଞ୍ଜୟ ସିଂ, ଏଶ୍ୱର ପ୍ରସାଦ, ଶ୍ରୀ ନାରାୟଣ ପ୍ରସାଦ ଅଛନ୍, ଆଉ ଆମର ଗୋଟେ ପଡ଼ୋଶୀରେ କକା ଅଛନ୍ ନାଗେଶ୍ୱର ପ୍ରସାଦ ସାହୁ, ଆଉ ଘର ମାଲିକ ଅଛନ୍ ମାନା କୋଶର, ଏତିକି ଲୋକ ସଙ୍ଗେ ଶୁଣିବାର ଲାଗି ଚାହିଁବି।
0: ନିହାତି ଭାବରେ। ତେବେ ଶୁଣେଇ ଦେଉଛୁ ଆପଣଙ୍କ ପସନ୍ଦର ଏହି ଗୀତକୁ ଆକାଶବାଣୀ ରାଉରକେଲାର ସମସ୍ତ ଶ୍ରୋତା ବନ୍ଧୁମାନଙ୍କୁ ଏବଂ ବିଶେଷ କରି ଆପଣଙ୍କର ସମସ୍ତ ପ୍ରିୟଜନମାନଙ୍କୁ। ଆକାଶବାଣୀକୁ ଫୋନ୍ କରିଥିବାରୁ ବହୁତ ବହୁତ ଧନ୍ୟବାଦ।

0: ହ୍ୟାଲୋ ରାଉରକେଲା।
1: ନମସ୍କାର,
0: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ଭୁବନେଶ୍ୱର କହୁଥିଲି, ସାଇନଗର ଚିକିତ୍ସା ସେନାପତି।
0: ଆଜ୍ଞା, କେମିତି ଅଛନ୍ତି?
1: ଭଲ ଅଛି।
0: ଆପଣ ଭୁବନେଶ୍ୱରରୁ ଫୋନ କରୁଛନ୍ତି? ଆପଣ ଆମ ଆକାଶବାଣୀ ରାଉରକେଲାର କାର୍ଯ୍ୟକ୍ରମ ଶୁଣନ୍ତି ସବୁ? ଆଜ୍ଞା, ବହୁତ ବଢ଼ିଆ କଥା। ତେବେ କ'ଣ କରନ୍ତି ଆପଣ? ଆଜ୍ଞା, ତେବେ ହାଉସ ୱାଇଫ ନିଜ ଭିତରେ ହିଁ ଗୋଟେ ବହୁତ ବଡ଼ କାମ କରନ୍ତି। ଆଜ୍ଞା, ତେବେ କୁହନ୍ତୁ ଆଜି କୋଉ ଗୀତ ଶୁଣିବେ?
1: ଥରେ କରିଥିଲି ତ, ତାପରେ ଆଉ ଲାଗିନଥିଲା, ମୁଁ ଆଉ କରିନଥିଲି। ଆଜି ପ୍ରଥମ ଲଗେଇଲୁ, ଫାଷ୍ଟ ଲାଗିଗଲା।
0: ଆଜ୍ଞା, ଖୁବ ସୁନ୍ଦର କଥା, ବହୁତ ଦିନ ପରେ ଲାଗିଛି ଆପଣଙ୍କ ଫୋନ, ଏଇଟା ଆମ ପାଇଁ ବି ଖୁସିର କଥା। ତେବେ କୁହନ୍ତୁ ଆଜି କୋଉ ଗୀତ ଶୁଣିବେ?
1: ହିନ୍ଦୀ ଗୀତ ନା?
0: ହଁ, ହିନ୍ଦୀ ଗୀତ।
1: ଆଜି ହିନ୍ଦୀ ଗୀତ ଦେଇଦେବେ, ଗୋବିନ୍ଦଙ୍କର ଗୋଟେ ଫିଲ୍ମ ଦେଇଦେବେ, ଯେକୌଣସି ଗୀତ, ଗୋବିନ୍ଦଙ୍କର ଗୋଟେ ହିନ୍ଦୀ ଫିଲ୍ମର ଗୀତ ଦେଇଦେବେ ଆଉ। ମୋର ଗୋଟେ ଫେଭରାଇଟ୍ ଗୋବିନ୍ଦ ହେ ନା।
0: ଆଜ୍ଞା, ତେବେ ଠିକ୍ ଅଛି, ଶୁଣେଇ ଦେଉଛୁ ଆପଣଙ୍କର ପ୍ରିୟ ଅଭିନେତା ଗୋବିନ୍ଦାଙ୍କ ଚଳଚ୍ଚିତ୍ରର ଗୋଟେ ଗୀତ। ଆକାଶବାଣୀକୁ ଫୋନ କରିଥିବାରୁ ବହୁତ ବହୁତ ଧନ୍ୟବାଦ।
1: ଥ୍ୟାଙ୍କ ୟୁ ବାପା।
0: ହ୍ୟାଲୋ ରାଉରକେଲା,
1: ନମସ୍କାର।
0: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି? ଆଜ୍ଞା, କେମିତି ଅଛନ୍ତି? ଆପଣ ଆମ ଆକାଶବାଣୀ ରାଉରକେଲା କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣନ୍ତି? ଖୁବ ସୁନ୍ଦର କଥା, ତେବେ କ'ଣ କରନ୍ତି ଆପଣ? ବହୁତ ବଢ଼ିଆ କଥା, ତେବେ ଆଜି କୋଉ ଗୀତ ଶୁଣିବେ କୁହନ୍ତୁ? କୁଲି ନମ୍ବର ୱାନ ନାଇଁ? ଠିକ୍ ଅଛି, ତେବେ ଶୁଣେଇ ଦଉଛୁ ଆପଣଙ୍କ ପସନ୍ଦର ଏଇ ଗୀତକୁ। ଆକାଶବାଣୀକୁ ଫୋନ କରିଥିବାରୁ ବହୁତ ବହୁତ ଧନ୍ୟବାଦ।
1: ଥ୍ୟାଙ୍କ ୟୁ, ରହିଲି, ନମସ୍କାର।
0: ନମସ୍କାର।

0: ହ୍ୟାଲୋ ରାଉରକେଲା।
1: ହ୍ୟାଲୋ ଅପା, ନମସ୍କାର।
0: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ଅପା, ମୁଁ ବରଗଡ଼ରୁ ସ୍ୱର୍ଣ୍ଣ ପ୍ରଭାକର କହୁଛି।
0: ଆଜ୍ଞା, କେମିତି ଅଛନ୍ତି?
1: ମୁଁ ଭଲ ଅଛି ଅପା, ଆଉ ଆପଣ ମାନେ ସମସ୍ତେ ଭଲରେ ଥିବେ ବୋଲି ମୁଁ ଆଶା କରୁଛି।
0: ନିହାତି ଭାବରେ ଆମେ ବି ସମସ୍ତେ ବହୁତ ଭଲ ଅଛୁ। ଆଜି କଥା କ'ଣ, ଆଜି ଆରମ୍ଭରୁ ନେଇକି ଏବେ ପର୍ଯ୍ୟନ୍ତ ପାଖାପାଖି କେବଳ ସବୁ ବରଗଡ଼ରୁ ହିଁ କଲ୍ ଚାଲିଛି।
1: ଆମେ ବରଗଡ଼ର ବହୁତ ଶ୍ରୋତା ଅଛି, ସମସ୍ତେ ଯୋଡି ହେଇଛୁ, ଆଉ ସମସ୍ତଙ୍କର ଆକାଶବାଣୀକୁ ଭଲ ପାଇବାର ଅଛି, ଆପଣ ମାନଙ୍କୁ ଭଲ ପାଇବାର ଅଛି। ତ ନିଶ୍ଚିତ ଆମ ଲାଗିଯାଉଛି ବରଗଡ଼ର ସବୁ ଶ୍ରୋତା ମାନଙ୍କର।
0: ନିହାତି ଭାବରେ। ତେବେ ବରଗଡ଼ର ଆପଣଙ୍କର ଚୈତନ୍ୟ ବାବୁ ମଧ୍ୟ ଏବେ ଅସୁସ୍ଥ ଅଛନ୍ତି ବୋଲି ଆମେ ଶୁଣିବାକୁ ପାଇଲୁ। ତେବେ ଯିଏ ବି ଫୋନ୍ କରୁଛନ୍ତି ତାଙ୍କର ସୁସ୍ଥତା ପାଇଁ କାମନା କରୁଛନ୍ତି। ତେବେ ନିହାତି ଭାବରେ ଆମେ ବି ସେଇଆ ହିଁ ଚାହିଁବୁ ଯେ ସେ ବହୁତ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରନ୍ତୁ ବୋଲି।
1: ହଁ ନିଶ୍ଚିତ ପା, ମୁଁ ବି କହିବି ସେ ଆମର ଜଣେ ପୁରୁଣା ଶ୍ରୋତା, ସେ ଭାଇ, ଆଉ ସେ ତାଙ୍କର ସେ ଭଲ ହେଇଯାଆନ୍ତୁ, ତାଙ୍କର ଆମେ ସୁସ୍ଥ ଜୀବନ ଆରୋଗ୍ୟ ଜୀବନ କାମନା କରିବା, ମା ସମଲେଇଙ୍କ ପାଖରେ ଗୁହାରି କରୁଛୁ ଆମେ, ସେ ଅତି ଶୀଘ୍ର ଭଲ ହେଇ ଫେରି ଆସନ୍ତୁ,
0: ଆଜ୍ଞା।
1: ସେ ମାଙ୍କ ପାଖରେ ପ୍ରାର୍ଥନା ହବା।
0: ଆଜ୍ଞା, ତେବେ କୁହନ୍ତୁ ଆଜି କୋଉ ଗୀତ ଶୁଣିବେ ଆପଣ?
1: ଆଜି ଗୀତ ଶୁଣିବା ବା ରାମ ତେରି ଗଙ୍ଗା ମେଲିର ଗୋଟେ ଗୀତ ଶୁଣିବା,
0: ଓକେ।
1: ସେଇଟା ଲତା ମଙ୍ଗେସ୍କର କଣ୍ଠରେ ଶୁନ୍ ସାହେବା ଶୁନ୍ ପ୍ୟାର କି ଧୁନ୍, ସେଇ ଗୀତଟା ଅଛି।
0: ଓକେ, ଠିକ୍ ଅଛି, ତେବେ ଶୁଣେଇ ଦେଉଛୁ ଏଇ ସୁନ୍ଦର ଗୀତଟିକୁ। ଆକାଶବାଣୀ ରାଉରକେଲାକୁ ଫୋନ୍ କରିଥିବାରୁ ବହୁତ ବହୁତ ଧନ୍ୟବାଦ।
1: ଧନ୍ୟବାଦ, ରହୁଛି, ନମସ୍କାର।
0: ନମସ୍କାର।

ଆକାଶବାଣୀ ରାଉରକେଲା ଆରମ୍ଭ କରୁଛି ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଆରମ୍ଭରେ ଶୁଣିବା ବାବୁଲ ସୁପ୍ରିୟଙ୍କ କଣ୍ଠରେ ଅରୁଣ ମନ୍ତ୍ରୀଙ୍କ ରଚନା।

0: କଣ୍ଠଶିଳ୍ପୀ ମୁନା ମହାନ୍ତିଙ୍କ କଣ୍ଠରେ ଶୁଣିଲେ ସୁନୀଲ ମହାନ୍ତିଙ୍କ ରଚନା।
1: ଚିନ୍ମୟ ବିଦ୍ୟାଳୟ ଓଡ଼ିଆ ମାଧ୍ୟମ ସେକ୍ଟର 7 ରାଉରକେଲା। ଚିନ୍ମୟ ସେବା ଟ୍ରଷ୍ଟ ଦ୍ୱାରା ପରିଚାଳିତ, ସ୍ୱାମୀ ଚିନ୍ମୟାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ, ଓଡ଼ିଶା ବୋର୍ଡ ସ୍ୱୀକୃତିପ୍ରାପ୍ତ ଦୀର୍ଘ 47 ବର୍ଷର ଏକ ସୁନାମଧନ୍ୟ ଶିକ୍ଷାନୁଷ୍ଠାନ, ଯେଉଁଠି ସଠିକ୍ ଶିକ୍ଷା, ସଠିକ୍ ମାର୍ଗଦର୍ଶନ ସହ ପିଲାଙ୍କର ସୁରକ୍ଷା, ସୁସ୍ଥତା ଓ ସର୍ବାଙ୍ଗୀନ ବିକାଶକୁ ଦିଆଯାଏ ପ୍ରାଥମିକତା। ଆଉ 1983 ମସିହାରୁ 2025 ମସିହା ପର୍ଯ୍ୟନ୍ତ 100% ପାସ୍ ହାର ହେଉଛି ଯାହାର ଅନନ୍ୟ ସଫଳତା, ଯେଉଁଠି 2026-27 ଶିକ୍ଷାବର୍ଷ ପାଇଁ ନର୍ସରୀରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଚାଲିଛି ଏବେ ନାମଲେଖା। ଆଉ ଚିନ୍ମୟ ଅମୃତ ମହୋତ୍ସବ 2026 ପାଳନ ଅବସରରେ ଶିଶୁବାଟିକାରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ନାମଲେଖା ନିମନ୍ତେ ପ୍ରଥମ 100 ଜଣ ପ୍ରାର୍ଥୀଙ୍କ ପାଇଁ ରହିଛି ମଧ୍ୟ ବିଶେଷ ରିହାତିର ସୁବିଧା। ତାହେଲେ ଆଉ ଡେରି କାହିଁକି? ନର୍ସରୀରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ନାମ ଲେଖାଇବା ପାଇଁ ବିଦ୍ୟାଳୟର କାର୍ଯ୍ୟାଳୟ ସହ ଆଜି ହିଁ ଯୋଗାଯୋଗ କରନ୍ତୁ। ସମୟ 8:00 ଦିନ 11:00। ମୋବାଇଲ ନମ୍ବର 9238683735 ଏବଂ 7008173085। ପୁଣି ଥରେ 9238683735 ଏବଂ 7008173085। ଚିନ୍ମୟ ବିଦ୍ୟାଳୟ, ସଫଳତାର ଅନନ୍ୟ ଶିକ୍ଷାଳୟ।

କଣ୍ଠଶିଳ୍ପୀ ଥିଲେ ନିଶି ପାଣି, ତାଙ୍କ କଣ୍ଠରେ ଶୁଣିଲେ ସୁନୀଲ ମହାନ୍ତିଙ୍କ ରଚନା। ଶ୍ରୋତାବନ୍ଧୁ, ଆପଣ ଶୁଣୁଥିଲେ ଓଡ଼ିଆ ଆଲବମ୍ ଗୀତ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି FM ବ୍ୟାଣ୍ଡରେ 102.6 MHz ଯୋଗେ। ଏବେ ପ୍ରସାର କରୁଛୁ ରୂପକ 5 জ। ରଚନା ବାସନ୍ତୀ ଦାସ, ବର୍ଣ୍ଣନା ଏବଂ ପ୍ରଯୋଜନା ରଘୁନନ୍ଦନ ଲାକ୍ରା, ସହଯୋଗିତା ସପନ ରାଉତରାୟ, ପରିବେଷଣ କରିଛନ୍ତି ନିତାଇ ଚରଣ ଦାସ ଏବଂ ସାଥୀ।

0: ନାନାବିଧ ବୃକ୍ଷଲତା ସମାକୀର୍ଣ୍ଣ ବିସ୍ତୃତ ବନଭୂମି ଏକଦା ଥିଲା ମାନବ ଜାତିର ଜନ୍ମଭୂମି ଓ କର୍ମଭୂମି। ଅରଣ୍ୟର ଭୟଙ୍କର ପଶୁପକ୍ଷୀ ଓ ଜୀବର ସେ ହୁଏତ ଶିକାର ହୁଏ, ତଥାପି ଅରଣ୍ୟ ତାର ଆପଣାର ସଖା। ସେହି ଅରଣ୍ୟରେ ସେ ଦେଖିଥିଲା ସଭ୍ୟତାର ପ୍ରଥମ ଆଲୋକ। ଅରଣ୍ୟର ବିଜନ ପରିବେଶ, ସ୍ନିଗ୍ଧ ଶୀତଳ ଛାୟା, କୁସୁମିତ ବୃକ୍ଷଲତା, ସୁଶୀତଳ ସ୍ୱଚ୍ଛ ଝରଣା, ନାନାବିଧ ପଶୁପକ୍ଷୀ ଏକ ଅପୂର୍ବ ପ୍ରାକୃତିକ ଶୋଭା ପ୍ରକାଶ କରେ। ଆଉ ତାହାରି ମଧ୍ୟରେ ଜୀବନ କଟାଉଥିଲେ ତ୍ୟାଗପୂତ ମୁନି ଋଷିମାନେ। ସେଇଠାରୁ ମଧ୍ୟ ସେମାନେ ଉଚ୍ଚାରଣ କରୁଥିଲେ,
1: ଓଁ ସର୍ବେ ଭବନ୍ତୁ ସୁଖିନଃ, ସର୍ବେ ସନ୍ତୁ ନିରାମୟଃ, ସର୍ବେ ଭଦ୍ରାଣି ପଶ୍ୟନ୍ତୁ, ମା କଚ୍ଚିତ୍ ଦୁଃଖ ଭାଗ୍ ଭବେତ୍।

ଜଳ ସଙ୍କଟ ଜୀବଜନ୍ତୁ ବୃକ୍ଷଲତା ଚାଷବାସ ଓ ମଣିଷମାନଙ୍କ ପାଇଁ ଘୋର ଦୁଃଖ ବିପର୍ଯ୍ୟୟର କାରଣ ହୁଏ। ଏମାନଙ୍କର ସଂରକ୍ଷଣ ନିହାତି ଜରୁରୀ, ନଚେତ୍ ବହୁ କଷ୍ଟଲବ୍ଧ ସଭ୍ୟତା ଧ୍ୱଂସ ହୋଇଯିବ।

ଚାଷବାସ ଓ ଖାଦ୍ୟ ବିନା ମଣିଷର ସମସ୍ତ ମୂଲ୍ୟବୋଧ ଲୋପ ପାଏ। ସେଥିପାଇଁ ଭାଗବତରେ କୁହାଯାଇଛି, ଅନ୍ନ ବିହୁନେ ହଂସ ହାନି, ଯୋଗ ସାଧିବି କାହା ଘେନି।

ମନୁଷ୍ୟର ଜୀବନଯାତ୍ରାରେ ତଥା ସଭ୍ୟତାର ପ୍ରଗତି ଦିଗରେ ପଶୁ ସମ୍ପଦ, କୃଷି ସମ୍ପଦ, ଜଳ ସମ୍ପଦ, ବନ ସମ୍ପଦର ସଂରକ୍ଷଣ ଏକାନ୍ତ ଅପରିହାର୍ଯ୍ୟ। ତା ନହେଲେ ଜୀବନଯାତ୍ରା ହେବ ଅସଫଳ, ଅସମ୍ପୂର୍ଣ୍ଣ।

ଶୁଣୁଥିଲେ ରୂପକ ପାଞ୍ଚ ଜ ରଚନା ବାସନ୍ତୀ ଦାସ ବର୍ଣ୍ଣନା ଓ ପ୍ରଯୋଜନା ରଘୁନନ୍ଦନ ଲାକ୍ରା ସହଯୋଗିତା ସପନ ରାଉତରାୟ ପରିବେଷଣ କରିଥିଲେ ନିତାଇ ଚରଣ ଦାସ ଏବଂ ସାଥୀ ଆକାଶବାଣୀ ରାଉରକେଲା।

ଆକାଶବାଣୀ ରାଉରକେଲା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 11:00 ହେବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।